ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ପ୍ରଥମ ଅଧିବେଶନକୁ। ଆଜି ଶୁକ୍ରବାର 1947 ଶତାବ୍ଦ ଜ୍ୟେଷ୍ଠ ମାସର 8 ଦିନ, ଇଂରାଜୀ 2026 ମସିହା ମେ ମାସର 29 ତାରିଖ। ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 198.3 ମିଟର ତଥା 1584 କିଲୋ ହର୍ଜ ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗା ହର୍ଜ ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରେ ମା ତାରିଣୀଙ୍କ ନିକଟରେ।

ମଣିଷ ସୁନ୍ଦର ଭାବନ ପାଇଁ ନୁହେଁ, ସୁନ୍ଦର ଭାବନା ପାଇଁ ଶ୍ରେଷ୍ଠ ହୋଇଥାଏ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ମିତାଲି ଚିନ୍ନାରା ବାସୁଦେବ ପ୍ରଧାନଙ୍କ ରଚନାରୁ। ମା ହେ ମା, ବାର ମଧ୍ୟ ସାର ଅଟେ, ସାର ସେହି ବାରଟି ସାର ସନ୍ତୋଷୀ ମାର। ମା ତୋ ଚରଣ ତଳେ କୋଟି କୋଟି ପ୍ରଣାମ। ମା

ନୈବେଦ୍ୟରେ ପରବର୍ତ୍ତୀ ଭକ୍ତାର୍ଘ୍ୟ ଅର୍ପଣ କରୁଛନ୍ତି ମାର୍କଣ୍ଡେୟ ମହାପାତ୍ର। ଆରେ ଭଜମନ ଭଜି ପାରିଲେ ପାଇବୁ ଦର୍ଶନ, ଆରେ ଭଜମନ।

ନେବେ ତାର ପରବର୍ତ୍ତୀ ଭକ୍ତିଗୀତଟି କଣ୍ଠଦାନ କରିଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ ଶିବକୁମାର ରଥଙ୍କ ରଚନାରୁ। ମନରୁ ଏଯାଏଁ ପାପ ଯାଏ ନାହିଁ, ପୁଣ୍ୟ ସଞ୍ଚିବି କାହୁଁ, ପୁଣ୍ୟ ଦେଉଳ ଦୁଆରେ ଡାକିଲେ ଶୁଣିବ କି ମହାବାହୁ।

ନୈବେଦ୍ୟରେ ପରବର୍ତ୍ତୀ ଭକ୍ତିର୍ଘ୍ୟ ଅର୍ପଣ କରୁଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଗୌର ପଟ୍ଟନାୟକଙ୍କ ରଚନାରୁ। ଚକା ନୟନ ହେ କରୁଛି ତୁମରି ବନ୍ଦନ, ହେ ଚକା ନୟନ ଚରଣରେ ତୁମ ଦିଅ ପ୍ରଭୁ ମୋତେ ଶରଣ, ହେ ଚକା ନୟନ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତାର୍ଘ୍ୟ ଅର୍ପଣ କରୁଛନ୍ତି ରଶ୍ମି ଦାସ। ଆହେ ନୀଳାଚଳ ନାୟକ ଦିନ ଅକିଞ୍ଚନ ସୁଖଦାୟକ।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ମିତାଲି ଚିନ୍ନାର, ମାର୍କଣ୍ଡେୟ ମହାପାତ୍ର, ସ୍ୱରୂପ ଚକ୍ରବର୍ତ୍ତୀ, ବାଦଲ କୁମାର ଆଚାର୍ଯ୍ୟ ଏବଂ ରଶ୍ମି ଦାସ। ଗୀତଗୁଡ଼ିକ ରଚନା କରିଥିଲେ ବାସୁଦେବ ପ୍ରଧାନ, ଶିବକୁମାର ରଥ, ଗୌରବ ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ସିଏ ତୁମର ବନ୍ଧୁ ନୁହେଁ, ଯିଏ ତୁମକୁ ତୁମର ନିମ୍ନତର ସ୍ତରକୁ ଖସି ଆସିବାକୁ ପ୍ରରୋଚିତ କରେ। ସେ ତୁମର ବନ୍ଧୁ ନୁହେଁ ଯିଏ ତା ସହିତ ତୁମକୁ ନିର୍ବୋଧ କାର୍ଯ୍ୟ ସବୁକୁ କରିବାକୁ ପ୍ରବର୍ତ୍ତାଏ, କିମ୍ବା ତା ସହିତ ତୁମକୁ ଅପଥରେ ଯିବା ପାଇଁ ମତାଏ, କିମ୍ବା ତୁମେ ଯାହା ସବୁ ଖରାପ କାମ କର ତାକୁ ସମର୍ଥନ ଜଣାଏ। ଏଇଟା ଏକଦମ ସ୍ପଷ୍ଟ କଥା। ସଂକ୍ରାମକ ରୋଗୀକୁ ଆମେ ସାବଧାନ ହେଇ ଏଡ଼େଇ ଯାଉ, ତାର ସାନ୍ନିଧ୍ୟକୁ ଆସିବାକୁ ଚାହୁଁନା। ସାଧାରଣତଃ ତାକୁ ଅନ୍ୟଠାରୁ ପୃଥକ କରି ରଖାଯାଏ, କାରଣ ତା ନହେଲେ ତାଠାରୁ ରୋଗ ଅନ୍ୟମାନଙ୍କ ପାଖକୁ ବ୍ୟାପିଯାଏ। କିନ୍ତୁ ପାପର ସଂକ୍ରାମକତା, କଦାଚାରର ସଂକ୍ରାମକତା, ଭ୍ରଷ୍ଟାଚାର, ମିଥ୍ୟାଚାର ଓ ଆଦିମ ସ୍ୱଭାବଗୁଡ଼ିକର ସଂକ୍ରାମକତା ରୋଗର ସଂକ୍ରମଣ ଅପେକ୍ଷା ଯେ ଅନନ୍ତ ଗୁଣରେ ଭୟଙ୍କର। ତେଣୁ ଏସବୁକୁ ଖୁବ୍ ସାବଧାନତାର ସହିତ ପରିହାର କରିବା ଉଚିତ। ତୁମେ ସେହି ବ୍ୟକ୍ତିଟିକୁ ତୁମର ସର୍ବୋତ୍ତମ ବନ୍ଧୁ ବୋଲି ଭାବିବ, ଯିଏକି ତୁମକୁ ସ୍ପଷ୍ଟ କହିଦେବ ଯେ ସେ କୌଣସି ପ୍ରକାର ମନ୍ଦ କିମ୍ବା କୁତ୍ସିତ କାର୍ଯ୍ୟରେ ଭାଗ ନେବ ନାହିଁ, ଏବଂ ଯିଏ ତୁମକୁ ସମସ୍ତ ପ୍ରକାର ନିମ୍ନସ୍ତରୀୟ ପ୍ରଲୋଭନଗୁଡ଼ିକରୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଉତ୍ସାହିତ କରିବ, ସେ ହିଁ ତୁମର ଯଥାର୍ଥ ବନ୍ଧୁ। ଆମେ ସାଧାରଣତଃ ଆମକୁ ସୁହାଇଲା ଭଳି ପ୍ରଶଂସା କରୁଥିବା ଓ ଆଚରଣ ଦେଖାଉଥିବା ବ୍ୟକ୍ତିଟିକୁ ପାଖେପାଖେ ରଖିବାକୁ ପସନ୍ଦ କରୁ ଓ ବନ୍ଧୁ ଜ୍ଞାନ କରୁ। କିନ୍ତୁ ବୁଦ୍ଧଦେବ ଧମ୍ମପ୍ରଦ ଗ୍ରନ୍ଥର ପଣ୍ଡିତ ବର୍ଗରେ ଦର୍ଶାଇଛନ୍ତି ଯେ ଯଦି ଏପରି ବ୍ୟକ୍ତିର ସାକ୍ଷାତ ଲାଭ କର ଯିଏ ଗୁପ୍ତଧନର ପଥ ପ୍ରଦର୍ଶନ ପରି ତୁମର ତ୍ରୁଟି ପ୍ରଦର୍ଶନ କରନ୍ତି, ସେହି ମେଧାବୀ ପଣ୍ଡିତଙ୍କର ଭଜନା କର। ଯଦିଓ ସେ ତିରସ୍କାର ପୂର୍ବକ ଉପଦେଶ ଦିଅନ୍ତି, ଏପରି ଭଜନା ଦ୍ୱାରା ତୁମର ମଙ୍ଗଳ କେବଳ ହେବ, ଅମଙ୍ଗଳ ହେବ ନାହିଁ। ସେ ତିରସ୍କାର କରିବେ, ଉପଦେଶ ଦେବେ, ନିନ୍ଦନୀୟ ଆଚରଣ ପ୍ରଦର୍ଶନ କରିବେ। ଏପରି ବ୍ୟକ୍ତି ସାଧୁ ଲୋକମାନଙ୍କର ପ୍ରିୟ ହୁଅନ୍ତି ଓ ଅସାଧୁ ଲୋକମାନଙ୍କର ଅପ୍ରିୟ ହୁଅନ୍ତି। ଏଥିରେ ଗୋଟିଏ ବାକ୍ୟ ଅଛି ଯାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ବାକ୍ୟଟିର ଅଛି, ଗୁପ୍ତଧନ ଦେଖାଇଦେବା ଭଳି ଯିଏ ଆମ୍ଭମାନଙ୍କର ତ୍ରୁଟି ଦେଖାଇ ଦିଅନ୍ତି, ସେହି ପଣ୍ଡିତ ବ୍ୟକ୍ତିମାନଙ୍କର ସାଙ୍ଗ ଅନ୍ୱେଷଣ କରିବା ଉଚିତ। ସକଳ ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ଯେଉଁମାନେ ତୁମର ତ୍ରୁଟି ବିଚ୍ୟୁତି ଦେଖାଇ ଦିଅନ୍ତି ସେମାନଙ୍କ ପ୍ରତି କୃତଜ୍ଞ ହେବ, ତଥା ସେମାନଙ୍କର ସଙ୍ଗ ଲାଭ ଆକାଂକ୍ଷା କରିବ, ସେମାନଙ୍କୁ ମୁଣ୍ଡରେ ମୁଣ୍ଡାଇଥିବ, ଶିରଧାର୍ଯ୍ୟ କରିବ। ଅର୍ଥାତ୍ ବହୁମୂଲ୍ୟ ଦ୍ରବ୍ୟ ଦେଖାଇଦେବା ପରି ଯଦି ତୁମକୁ ତୁମର ତ୍ରୁଟି ଦେଖାଇ ଦିଆଯାଏ, ଅଥଚ ଯେତେବେଳେ ତୁମେ ତୁମର କୌଣସି ତ୍ରୁଟି, ଅକ୍ଷମତା, ଦୁର୍ବଳତା, କପଟତା, କ୍ରମୋନ୍ନତିର ବାଧା ଜନିତ ବିଷୟ ଆବିଷ୍କାର କର, ସେତେବେଳେ ତାହା ହେଲା ଯେପରିକି ତୁମର ଏକ ଅପୂର୍ବ ସମ୍ପଦର ଆବିଷ୍କାର। ଓହୋ, ମୋର ଗୋଟେ ତ୍ରୁଟି ଦେଖୁଛି, ଏମିତି ନ କହିବା ଦୁଃଖ ପ୍ରକାଶ ନ କରି, ତା ବଦଳରେ ଯେମିତି ଗୋଟେ ଅପୂର୍ବ ବସ୍ତୁ ଲାଭ କରିଛ, ସେଇଭଳି ତୁମେ ଆନନ୍ଦିତ ହେବ। କାରଣ ତୁମ ଆଧ୍ୟାତ୍ମିକ ପ୍ରଗତିରେ ବାଧା ହେଉଥିବା ବିଷୟମାନଙ୍କ ଭିତରୁ ତୁମେ ଗୋଟିଏ ବିଷୟ ଧରିପାରିଛ ଏବଂ ତାହାକୁ ଟାଣି ବାହାର କରି ଫୋପାଡ଼ି ଦେବା ଉଚିତ। ଯେଉଁ ମୁହୂର୍ତ୍ତରେ ନିଜର ଗୋଟେ ତ୍ରୁଟି ଜଣାପଡ଼ିଯିବ, ସେହି ମୁହୂର୍ତ୍ତରେ ତାକୁ ଦୂର କରିବା, ବର୍ଜନ କରିବା, ବିନାଶ କରିବାର କ୍ଷମତା ତୁମର ରହିଥିବା ପ୍ରୟୋଜନ। ଗୋଟିଏ ତ୍ରୁଟିର ଆବିଷ୍କାର ଅର୍ଥ ଗୋଟିଏ କୃତିତ୍ୱ ଅର୍ଜନ। ଇଏ ସେହିଭଳି ଏକ ଆଲୋକ ପ୍ରବାହ ଯାହା ଅନ୍ଧକାର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେଠାରୁ କିଛି ଅନ୍ଧକାର ଅପସାରିତ ହୋଇଯାଏ। ରୋଗ ଚିହ୍ନି ପାରିବାରେ ବା ଧରାପଡ଼ିବାରେ ଯେମିତି ଚିକିତ୍ସାର ସୂତ୍ର ମିଳିଯାଏ, ସେମିତି ଆମ ଭିତରେ ଛପି ରହିଥିବା ଅନୁଚିତ ଅବସ୍ଥାଟିର ଆବିଷ୍କାର ଏକ ପରମ ଲାଭ। ସେହି ମୁହୂର୍ତ୍ତରେ ତାକୁ ବିତାଡ଼ିତ କରିବା ଉଚିତ। କିନ୍ତୁ ତାହା ଜାଣି ସୁଦ୍ଧା ତାର ମୂଳୋତ୍ପାଟନ ନ କରି ଯଦି ତୁମେ ତାକୁ ଅଜ୍ଞାତରେ ନିଜ ଭିତରେ ପୋଷି ରଖ, ତାହା ତୁମର କପଟାଚାରିତା। ନଜାଣି କରିଥିବା ଅପରାଧ ଅପରାଧ ନୁହେଁ, କିନ୍ତୁ ଜାଣି ଅପରାଧ ବିପଜ୍ଜନକ, ମହା ଅପରାଧ। ତେଣୁ ମୁଖ୍ୟ ପ୍ରସଙ୍ଗଟି ହେଲା, ଯେତେବେଳେ ତୁମ କୌଣସି ବ୍ୟକ୍ତି ବା ଘଟଣା ଯୋଗୁଁ ତୁମର ତ୍ରୁଟି ବିଷୟରେ ଯାହା ପୂର୍ବରୁ ଜାଣିନଥିଲ ପ୍ରତ୍ୟକ୍ଷ ଭାବରେ ସଚେତନ ହୁଅ, ସେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବରେ ସୁଖୀ ହୁଅ, ସେଥିପାଇଁ ବିଳାପ ନ କରି ଆନନ୍ଦିତ ହେବ। ସେ ତ୍ରୁଟି ଦୂର କରିବାରେ ଉପଯୁକ୍ତ ଶକ୍ତି ମଧ୍ୟ ଲାଭ କରିବ। ବାସ୍ତବ କଥା ହେଉଛି, ଆମେ ଆମ ଅପେକ୍ଷା ଉନ୍ନତତର ମହତ୍ତର ବନ୍ଧୁ କରିବା ଉଚିତ, ଏବଂ ସବୁଠାରୁ ମହତ୍ତମ ବନ୍ଧୁ ହେଉଛନ୍ତି ଈଶ୍ୱର। ଯଦି ଈଶ୍ୱରଙ୍କୁ ଆମେ ବନ୍ଧୁ କରିବା, ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ମାଳବିକା ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ପଚାଶ।

ତୁମ ଭାଗ ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ସେହି ଯଜ୍ଞ ପୁରୁଷକୁ କୁଣ୍ଡରେ ସ୍ଥାପନ କରି ଋଷି ପିତୃଦେବତା ଆଦି ପୂଜା କରିଥିଲେ। ତାଙ୍କରି ଆଜ୍ଞାରେ ଏ ସଂସାରକୁ ମୁଁ ସୃଷ୍ଟି କରେ, ବିଷ୍ଣୁ ରୂପରେ ପାଳନ କରେ, ଆଉ ଶଙ୍କର ରୂପେ ସଂହାର କରେ। ସେ ମାୟାଧର ନରହରି, ତାଙ୍କ ମାୟା କେବଳ ତାଙ୍କୁ ହିଁ ଜଣା। ସେ ଆଦି ପୁରୁଷ ଆତ୍ମାରେ ଆତ୍ମରୂପେ ମିଳନ୍ତି, ପାଳନ୍ତି ଆଉ ସଂହାର କରନ୍ତି। ସତ୍ୟ ସ୍ୱରୂପେ ସବୁରି ଦେହରେ ସେ ଥାନ୍ତି। ଦେବତା, ଗନ୍ଧର୍ବ, କିନ୍ନର, ଦୈତ୍ୟ ଓ ସିଦ୍ଧଗଣ ଆଦି ଯେତେ ଯିଏ ଯେଉଁଠି ଅଛନ୍ତି, ସମସ୍ତେ ତାଙ୍କର ବିଭୂତି ଅଟନ୍ତି।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 50ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଙ୍କର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା ଆଠଟି ଫେରୋମନ୍ ଟ୍ରାପ୍ କିମ୍ବା ୱାଟର ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% WPକୁ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ, ପତ୍ରଡିଆଁ ପୋକ, ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଡାମିପ୍ରିଡ୍, 20% ଏସ୍ପି କିମ୍ବା 0.2 ଗ୍ରାମ ଥାୟୋମିଥୋକ୍ଜାମ୍, 25% WGକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟରକୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମିକ୍ଟିନ୍ ବେଞ୍ଜୋଏଟ୍ 5% SG 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% SG 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% SL 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% SC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, ଲାଉ, କଲରା, ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ବା 800 ଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍ 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ, କଲରା, କାକୁଡ଼ି, ଲାଉ, ବାଇଗଣ ଲଗାନ୍ତୁ। ଖଡ଼ା, ଲେଉଟିଆ, ପୋଇ ଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା, ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
1: ଆପଣମାନେ ଶୁଣିଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ କାଳ ବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦରେ ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ଦିବ୍ୟାନନ୍ଦ ଝା। अथ वार्ताः। प्रधानमंत्री नरेंद्र मोदी गतदिने जनजातीय प्रतिनिधिभिः सह मिलितवान्। ह्यः नवदिल्ल्याम् आयोजितस्य

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। 2 ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂହଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ 2-ଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ 10-ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40°C ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2°C ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ ଅଷ୍ଟମ ଇଣ୍ଡିଆନ୍ ଓପନ୍ ପାରା ଆଥ୍ଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଏହାକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ୍, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9 ଶୋଉଛେ, କେତେବେଳେ 12 ଶୋଉଛେ, କେତେବେଳେ 2 ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମେ ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ। ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ୍ତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS ଯେଉଁଟାକି ଡିଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ ସେଇ ଅଭ୍ୟାସରୁ ନିବୃତ୍ତ ରହିବାକୁ ପଡ଼ିବ। ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯେଉଁ କରାଯାଏ ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ।
3: ଏହିସବୁ ଛୋଟ ଛୋଟ କଥା ମନେ ରଖିଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି, ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ, ତାହେଲେ ଏହି ସମସ୍ୟାକୁ ହେୟଗାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର ପୋଟାୟମ୍ ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷ କରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷ କରି ସାମରିକ, ପ୍ରତିରକ୍ଷା ଶିଳ୍ପ, କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ସୁରକ୍ଷା, ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
4: ସନ୍ତ୍ରାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୋମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି, ସନ୍ତ୍ରାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥକୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲିମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7:00 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
5: ଆକାଶବାଣୀ କେନ୍ଦୁଝର, ସମୟ 7:25। ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ, ପରିବେଷଣ କରୁଛନ୍ତି ବିଜୟ କୁମାର ମିଶ୍ର।

ଶ୍ରୋତାବନ୍ଧୁ, ସଂସାରର ସବୁଠାରୁ ବଡ଼ ଜିନିଷ ହେଉଛି ସମୟ। ଯାହା ଥରେ ଚାଲିଗଲେ ଆଉ ଥରେ ଫେରି ନଥାଏ। ସେଇଥିପାଇଁ କୁହାଯାଏ, ଟାଇମ୍ ଏଣ୍ଡ ଟାଇଡ୍ ୱେଟ୍ସ ଫର୍ ନନ୍। ସବୁ ଜିନିଷକୁ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଥାଏ। ସମୟ କାହାକୁ ଅପେକ୍ଷା କରିନଥାଏ। ସମୟ ନିରନ୍ତର ଚାଲିଥାଏ। ଆମକୁ ସମୟର ସଦୁପଯୋଗ କରିବା ଆବଶ୍ୟକ। ଠିକ୍ ସମୟରେ ଶୋଇବା, ଠିକ୍ ସମୟରେ ଉଠିବା, ସବୁ କାମ ସମୟରେ କଲେ ଯାଇ ଆମେମାନେ ସବୁ କାମକୁ ସୁରୁଖୁରୁରେ କରିପାରିବା। ସମୟ ଆମ ଜୀବନ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ସମୟ ନିଶ୍ଚିତ ଭାବେ ଟଙ୍କା ପଇସାଠାରୁ ବି ମୂଲ୍ୟବାନ। ଯିଏ ଠିକ୍ ସମୟରେ କାମ କରେ, ସମୟର ମୂଲ୍ୟକୁ ବୁଝିଥାଏ, ସେ ନିଶ୍ଚିତ ଭାବେ ଜିତ୍ ହାସଲ କରେ ବା ଭଲ ମଣିଷ ହୋଇ ବାହାରେ। ସମୟ ହିଁ ସଫଳତାର ଚାବିକାଠି। ତେବେ ନିଶ୍ଚିତ ଭାବେ ଆମେ ସମସ୍ତେ ସମୟର ମହତ୍ତ୍ୱକୁ ବୁଝିବା ଏବଂ ସମୟର ସଦୁପଯୋଗ କରିବା। ଏହି ବାର୍ତ୍ତା ସହିତ ଆସନ୍ତୁ ଆଜିର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଆଗକୁ ନେବା।

ଆଜି ହେଉଛି ମେ ମାସର 29 ତାରିଖ ଆଉ ଆଜିର ଦିନଟିକୁ ଅଲ୍ ଇଣ୍ଡିଆ ସ୍ୱଦେଶୀ ଡେ ଭାବରେ ମଧ୍ୟ ପାଳନ କରାଯାଇଥାଏ। ଅର୍ଥାତ୍ ଆଜି ହେଉଛି ସର୍ବଭାରତୀୟ ସ୍ୱଦେଶୀ ଦିବସ। ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ଗୌରବଶାଳୀ ଇତିହାସ ଏବଂ ଆତ୍ମନିର୍ଭରତାର ପ୍ରତୀକ ହେଉଛି ସର୍ବଭାରତୀୟ ସ୍ୱଦେଶୀ ଦିବସ। ଏହି ଦିବସଟିକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦେଶକୁ ବା ରାଷ୍ଟ୍ରକୁ ଆର୍ଥିକ ସ୍ତରରେ ମଜବୁତ କରିବା, ସ୍ୱଦେଶୀ ଜିନିଷକୁ ଆପଣେଇବା ଏବଂ ବିଦେଶୀ ଜିନିଷକୁ ବହିଷ୍କାର କରିବାର ସଂକଳ୍ପକୁ ମନେ ପକାଇବା। ଦେଶକୁ ଆର୍ଥିକ ସ୍ତରରେ ମଜବୁତ କରିବା, ସ୍ୱଦେଶୀ ଜିନିଷକୁ ଆପଣେଇବା, ବିଦେଶୀ ଜିନିଷକୁ ବହିଷ୍କାର କରିବାର ସଂକଳ୍ପକୁ ମଧ୍ୟ ଏହି ଦିବସଟି ବା ଏହି ଦିନ ମନେ ପକାଇଥାଏ।

ଶ୍ରୋତାବନ୍ଧୁ, ଆଜିର ଦିନରେ ଅର୍ଥାତ୍ ମେ ମାସର 29 ତାରିଖ 1968ରେ ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଦାରା ସିଂ ମୁମ୍ବାଇରେ ଆମେରିକାର ପହିଲବାନ ଲାଓ ଥେଜ୍ଙ୍କୁ ହରାଇ ବିଶ୍ୱ କୁସ୍ତି ଚମ୍ପିଆନ୍ ହୋଇଥିଲେ। ଦାରା ସିଂ ୱାର୍ଲ୍ଡ ହେଭି ୱେଟ୍ ଚମ୍ପିଆନ୍ସିପ୍ର ଟ୍ରଫି ନିଜ ନାଁରେ କରିଥିଲେ। କୁସ୍ତି ଚମ୍ପିଆନ୍ସିପ୍ ହାସଲ କରିବାରେ ଦାରା ସିଂ ହେଉଛନ୍ତି ପ୍ରଥମ ଭାରତୀୟ। ନିଶ୍ଚିତ ଭାବେ ଏହି କୁସ୍ତି ମୁକାବିଲାକୁ ଦାରା ସିଂ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିଲେ।

ଆଜିର ଦିନଟିରେ ମଧ୍ୟ ଅର୍ଥାତ୍ 1953 ମେ ମାସର 29 ତାରିଖରେ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲେରି ଏବଂ ନେପାଳର ଶେରେପା ତେନାଜିଂ ପ୍ରଥମ ଥର ପାଇଁ ମାଉଣ୍ଟ ଏଭରେଷ୍ଟର ଶିଖରରେ ଚଢ଼ି ମାଉଣ୍ଟ ଏଭରେଷ୍ଟରେ ପାଦ ଥାପିଥିଲେ ଆଉ ଇତିହାସ ରଚିଥିଲେ। ତା ପରଠାରୁ ଏହି ଦୁର୍ଗମ ପାହାଡ଼କୁ ଚଢ଼ିବା ଆରମ୍ଭ ହୋଇଥିଲା। ମାଉଣ୍ଟ ଏଭରେଷ୍ଟ ହେଉଛି ଦୁନିଆର ସବୁଠାରୁ ଉଚ୍ଚା ପର୍ବତ,

ଆଜି ମଧ୍ୟ ହେଉଛି ଅଭିନେତା ପଙ୍କଜ କାପୁରଙ୍କର ଜନ୍ମଦିନ। ସେ 1954 ମେ ମାସର 29 ତାରିଖରେ ପଞ୍ଜାବର ଲୁଧିଆନାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରାରେ ଜଣେ ଆକ୍ଟର, ଷ୍ଟୋରି ରାଇଟର, ସ୍କ୍ରିନ୍ ରାଇଟର ଏବଂ ଡାଇରେକ୍ଟର। ତାଙ୍କର ପ୍ରଥମ ଟିଭି ସିରିଏଲ୍ କରମ ଚାନ୍ଦରୁ ହିଁ ସେ ଦର୍ଶକମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲେ। ଅଭିନେତା ପଙ୍କଜ କାପୁର 3 ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ପାଇଛନ୍ତି, ଆଉ ତା ସହିତ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି। ପଙ୍କଜ କାପୁରଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ହେଉଛି ଚମେଲି କି ସାଦି, ରାଗ, ମେ ପ୍ରେମ କି ଦିୱାନି ହୁଁ, ଦ ବ୍ଲୁ ଅମ୍ବ୍ରେଲା, ଖଣ୍ଡର, ରୋଜା, ଧର୍ମ, ଏକ ରୁକା ହୁଆ ଫେସଲା, ଦସ, ଏକ ଡକ୍ଟର କି ମୌତ ଏବଂ ମକବୁଲ। ତେବେ ପ୍ରସିଦ୍ଧ ଫିଲ୍ମ ଅଭିନେତା ପଙ୍କଜ କାପୁରଙ୍କୁ ତାଙ୍କର ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

0: ଶ୍ରୋତାବନ୍ଧୁ, ଏବେ ଦିନକୁ ଦିନ ପରିବେଶ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। କେବଳ ଯେ ପରିବେଶ ପ୍ରଦୂଷଣ ହେଉଛି ତାହା ନୁହେଁ, ତା ସହିତ ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ବାୟୁ ପ୍ରଦୂଷଣ ଏବଂ ଶବ୍ଦ ବା ଧ୍ୱନି ପ୍ରଦୂଷଣ ଏସବୁ ମଧ୍ୟ ହେଉଛି। ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ପରିବେଶ ପ୍ରଦୂଷଣ ହେବା ସହିତ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଅସଂଖ୍ୟ ଗଛ କଟା ହେଉଛି, ଅନେକ ନୂଆ ନୂଆ କଳକାରଖାନା ଦିନକୁ ଦିନ ଗଢ଼ି ଉଠିଛି, ଯାନବାହନର ସଂଖ୍ୟା ମଧ୍ୟ ତୀବ୍ର ବେଗରେ ବଢ଼ି ଚାଲିଛି। ଆଉ ତା ସହିତ ମାନବ ସଭ୍ୟତାର ମୂର୍ଖାମୀ ଯୋଗୁଁ ପରିବେଶ ପ୍ରଦୂଷଣ ବିଭିନ୍ନ ସମସ୍ୟା ବା ସଙ୍କଟ ସୃଷ୍ଟି କରିଛି। ବେଳ ଥାଉ ଥାଉ ଯଦି ଆମେ ସାବଧାନ ନ ହେବା, ସଚେତନ ନ ହେବା, ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ। ପରିବେଶ ପ୍ରଦୂଷଣ ଯୋଗୁଁ ଆମେମାନେ ଅନେକ ରୋଗ ଆଉ ସଂକ୍ରମଣର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଆମେ ସମସ୍ତେ ସଚେତନ ହେବା ଏବଂ ପରିବେଶକୁ କିପରି ପ୍ରଦୂଷଣ ମୁକ୍ତ କରିବା ବା ପରିବେଶ ପ୍ରଦୂଷଣକୁ କିପରି ରୋକିବା ସେ ସମ୍ପର୍କରେ ଆମେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ଶୁଣିବା ପୃଥିବୀ ବଞ୍ଚାଅ, ଜୀବନ ବଞ୍ଚାଅ। ଏ ସମ୍ପର୍କରେ ଆସନ୍ତୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ସହିତ କଥା ହେବା।
1: ସାର୍, ଆଜି ଆମେ କଥା ହେବା ପରିବେଶ ବଞ୍ଚାନ୍ତୁ ପୃଥିବୀ ବଞ୍ଚାନ୍ତୁ। ପ୍ରଥମେ ଆପଣ ପରିବେଶ ସମ୍ପର୍କରେ ଆମର ଶ୍ରୋତାମାନଙ୍କୁ କହିଦିଅନ୍ତୁ।
2: ନମସ୍କାର ସମସ୍ତଙ୍କୁ। ଆମ ଚତୁର୍ଦିଗରେ ଘେରି ରହିଥିବା ଜଳ, ସ୍ଥଳ ଓ ବାୟୁମଣ୍ଡଳକୁ ନେଇ ଆମ ପରିବେଶ ଗଠିତ ହୋଇଥାଏ। ଉଦ୍ଭିଦ ଏବଂ ପ୍ରାଣୀ ଜଗତ ମନୁଷ୍ୟକୁ ଘେରି ରହି ସମଷ୍ଟିଗତ ଭାବରେ ଯେଉଁ ଅବସ୍ଥା ସୃଷ୍ଟି କରିଥାନ୍ତି ତାହାକୁ ପରିବେଶ ବୋଲି ବୁଝିବା। ଆଜିର ଦିନରେ ଆମର ପରିବେଶ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ଯାଉଛି, ତେଣୁ ଆମକୁ ସମସ୍ତଙ୍କୁ ପରିବେଶର ସୁରକ୍ଷା କରିବାର ଆବଶ୍ୟକତା ପଡୁଛି।
1: ସାର୍, ଏବେ ତ ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି, ଶ୍ରୋତାମାନଙ୍କୁ କଣ କହିବେ ଏହାର କାରଣ କଣ?
2: ଏହି ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି, ତାର ଆମେ ଯଦି ବିଭିନ୍ନ କାରଣ ଗୁଡିକ ଆଲୋଚନା କରିବା, ପ୍ରଥମ କାରଣ ଆସିବ ଜଙ୍ଗଲ ସମ୍ପଦ ନଷ୍ଟ। ନୂଆ ନୂଆ କଳକାରଖାନା ନିର୍ମାଣ ହେଉଛି, ନୂତନ ବାସଗୃହ ନିର୍ମାଣ ହେଉଛି, ରାସ୍ତାର ପ୍ରଶସ୍ତିକରଣ ଆରମ୍ଭ ହେଉଛି, ପୁଣି ଲୋକମାନେ ଜାଳେଣୀ ପାଇଁ ଗଛ କାଟି ପକାଉଛନ୍ତି। ତେଣୁ ଏଇ ଜଙ୍ଗଲ ସମ୍ପଦ ନଷ୍ଟ କରିବା ହେଉଛି ତାର ପ୍ରଥମ କାରଣ। ଆଉ ଗୋଟିଏ କାରଣ ହେଲା ଦ୍ରୁତ ଶିଳ୍ପର ବିକାଶ। ଶିଳ୍ପର ପ୍ରସାର ଯୋଗୁଁ କଳକାରଖାନା ତଥା ଯାନବାହନରୁ ଧୂଆଁ ବାହାରି ପରିବେଶକୁ ପ୍ରଦୂଷିତ କରୁଛି। ପୁନଶ୍ଚ ଆମେ ଯଦି ଚିନ୍ତା କରିବା ଆଣବିକ ବିସ୍ଫୋରଣ କଥା, ବାୟୁମଣ୍ଡଳରେ ଓଜନ ସ୍ତର ଅଛି, ସୂର୍ଯ୍ୟକିରଣରେ ଥିବା କ୍ଷତିକାରକ ବାଇଗଣୀ ରଶ୍ମି ଏବଂ ରଞ୍ଜନ ରଶ୍ମିକୁ ଏହି ଓଜନ ସ୍ତର ଶୋଷି ନେଇଥାଏ, ଫଳରେ ଚର୍ମ କର୍କଟ ନାମକ ଗୋଟିଏ ମାରାତ୍ମକ ରୋଗରୁ ଆମକୁ ଏହା ରକ୍ଷା କରିଥାଏ। ସୂର୍ଯ୍ୟକିରଣ ସାହାଯ୍ୟରେ ଆମେ ଯୋଉ ଓଜନକୁ ଅମ୍ଳଜାନ ଓ ଅମ୍ଳଜାନକୁ ଓଜନରେ ପରିଣତ କରିବା ପ୍ରକ୍ରିୟା ପ୍ରକୃତିରେ ନିୟମିତ ଭାବେ ଚାଲିଥାଏ। ଆଣବିକ ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡଳ ଉତ୍ତପ୍ତ ହୁଏ, ଫଳରେ ଓଜନ ଗଠିତ ଓ ବିଘଟିତ ହେବାରେ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଅମ୍ଳଜାନ ଓ ଯବକ୍ଷାରଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇ ନାଇଟ୍ରୋଜେନ୍ ଅକ୍ସାଇଡ୍ ହୁଏ, ଯାହାକି ଆମର ଜୀବ ଜଗତ ପାଇଁ ବିରାଟ କ୍ଷତିର କାରଣ ହୋଇଥାଏ। ଆଉ ଗୋଟିଏ ମୁଖ୍ୟ କାରଣ ହେଲା ପ୍ଲାଷ୍ଟିକର ବହୁଳ ବ୍ୟବହାର। ଆମେ ଜାଣିଛନ୍ତି ସମସ୍ତେ ଯେ ପ୍ଲାଷ୍ଟିକ ସହଜରେ ପଚନଶୀଳ ନୁହେଁ, ବର୍ଷ ବର୍ଷ ଧରି ଏହା ମାଟିରେ ମିଶି ନଥାଏ। ତେଣୁ ଏହି ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମର ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ। ଆଉ ଗୋଟିଏ କାରଣ ହେଲା ଆମର ବର୍ଜ୍ୟବସ୍ତୁ ତ୍ୟାଗ। କଳକାରଖାନାରେ ଅଦରକାରୀ ନିଷ୍କାସିତ ପଦାର୍ଥ କଳକାରଖାନା ନିକଟରେ ନଦୀ, କେନାଲ, ପୁଷ୍କରଣୀକୁ ଛାଡି ଦିଆଯାଏ, ଏହା ବିଷାକ୍ତ ହୋଇଥିବାରୁ ଜଳ ପ୍ରଦୂଷିତ ହୁଏ। ପୁନଶ୍ଚ ଆମେ ଯଦି ଚିନ୍ତା କରିବା ଗାଁ ଗହଳିର ଲୋକମାନଙ୍କର ପାଇଖାନା ନଥିବା ଯୋଗୁଁ ପୁଷ୍କରଣୀ, ନଦୀ ବା କେନାଲ ହୁଡ଼ା ମଳତ୍ୟାଗ କରନ୍ତି, ବର୍ଷା ହେଲେ ତାହା ଭାସିଯାଇ ଜଳରେ ମିଶେ। ନଦୀ ଓ କେନାଲ କୂଳରେ ପ୍ରତିଷ୍ଠିତ ଗ୍ରାମର ଗ୍ରାମବାସୀ ମୃତ ବ୍ୟକ୍ତିମାନଙ୍କୁ ଜଳରେ ନିକ୍ଷେପ କରିଦିଅନ୍ତି, ଅନେକ ସମୟରେ ମଇଳା ଆବର୍ଜନା ମଧ୍ୟ ଏହି ପାଣିକୁ ଫିଙ୍ଗି ଦିଅନ୍ତି। ତେଣୁ ପରିବେଶ ଏହାଦ୍ୱାରା ମଧ୍ୟ ପ୍ରଦୂଷିତ ହେଉଛି। ଜନସଂଖ୍ୟା ବୃଦ୍ଧି ମଧ୍ୟ ଏହାର ଗୋଟିଏ ପ୍ରମୁଖ କାରଣ, କାରଣ ପ୍ରତିବର୍ଷ ପୃଥିବୀରେ ଜନସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। 1931 ପୃଥିବୀର ଲୋକସଂଖ୍ୟା 200 କୋଟି ଥିଲାବେଳେ ବର୍ତ୍ତମାନ ଏହା 500 କୋଟିରୁ ଅଧିକ ହୋଇଗଲାଣି। ଏହି ବର୍ଦ୍ଧିତ ଜନସଂଖ୍ୟା ନିମିତ୍ତ ଉପଯୁକ୍ତ ବାସଗୃହ ଆବଶ୍ୟକ, ବାସଗୃହ ଆସବାବପତ୍ର ପାଇଁ ଜଙ୍ଗଲ କଟା ଯାଉଛି, ଏମାନଙ୍କ ପାଇଁ ଅଧିକ ଜଳର ମଧ୍ୟ ଆବଶ୍ୟକତା ପଡିଛି, ପରିବେଶ କ୍ରମଶଃ ଅସ୍ୱାସ୍ଥ୍ୟକର ହୋଇପଡିଛି, ପୁଣି ଜାଳେଣି ଏବଂ ଇନ୍ଧନ ଏହା ମଧ୍ୟ ଗୋଟିଏ ପରିବେଶ ପ୍ରଦୂଷିତ ହେବାର କାରଣ। ଆକାଶରେ ବହୁ ଉର୍ଦ୍ଧ୍ୱରେ ଉଠୁଥିବା ଜେଟ୍ ଏବଂ ବ୍ୟୋମଯାନ ଯେଉଁ ଉତ୍ତପ୍ତ ଗ୍ୟାସ ନିର୍ଗତ କରନ୍ତି ତା ଫଳରେ ଷ୍ଟ୍ରାଟୋସ୍ଫିୟର ଉତ୍ତପ୍ତ ହୋଇଥାଏ, ଏହା ଯୋଗୁଁ ବିଷାକ୍ତ ନାଇଟ୍ରୋଜେନ୍ ଅକ୍ସାଇଡ୍ ବାୟୁମଣ୍ଡଳରେ ସୃଷ୍ଟି ହୁଏ। ଏହିପରି ବିଭିନ୍ନ କାରଣ ଯୋଗୁଁ ଆମର ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହୋଇପଡିଛି।
1: ପୃଥିବୀକୁ ପ୍ରଦୂଷିତ ମୁକ୍ତ ରଖିବା ପାଇଁ କେମିତି ଆମେ ସଚେତନ ରହିବା, ପରିବେଶକୁ ସୁରକ୍ଷିତ ରଖିବା କେମିତି?
2: ଆଜିର ଦିନରେ ପରିବେଶକୁ ସୁରକ୍ଷା ରଖିବା ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ବର୍ତ୍ତମାନ ପରିବେଶ ଏପରି ଭାବରେ ପ୍ରଦୂଷିତ ହେଉଛି ଆଉ ଅଳ୍ପ ଦିନ ମଧ୍ୟରେ ବିଶ୍ୱ ଧ୍ୱଂସାଭିମୁଖୀ ଆଡକୁ ଗତି କରିବ। ବୃକ୍ଷଲତା ଶୁଖିଯିବ, ଜଙ୍ଗଲ ଧ୍ୱଂସ ହୋଇଯିବ, ବର୍ଷା ଠିକ୍ ସମୟରେ ହେବ ନାହିଁ, ବନ୍ୟା ଲାଗି ରହିବ, ମରୁଡ଼ି ଦେଖାଦେବ, ଆଉ ତାର ପରିଣାମ ସ୍ୱରୂପ ବାୟୁମଣ୍ଡଳର ଉତ୍ତାପ ମଧ୍ୟ ବୃଦ୍ଧି ପାଇବ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବେ, ଆଉ ଏହାର ପରିଣାମ ଆମେ ସମସ୍ତେ ଅନୁଭବ କରିସାରିଲେଣି। ବର୍ତ୍ତମାନ ଆମେ ଦେଖିବା କେତେ ଗରମ ହେଉଛି, ତେଣୁ ଏବେ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଆମ ସମସ୍ତଙ୍କୁ ସଜାଗ ହେବା ପାଇଁ ପଡିବ। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ ରୂପେ ଆମ ଆଗରେ ଠିଆ ହୋଇଛି। ଆମେ କଣ କରିବା ନା, ପ୍ରଥମ କଥା ହେଲା ଆମକୁ ପ୍ରଥମେ ଅଧିକ ଗଛ ଲଗେଇବା ପାଇଁ ପଡିବ, ସାମାଜିକ ବନୀକରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ପଡିବ। ସବୁ ଲୋକମାନେ ଯେପରି ନିଜ ଘରେ ଗଛ ଲଗେଇବେ ସେଥି ନିମନ୍ତେ ସମସ୍ତଙ୍କୁ ସଜାଗ କରିବା ପାଇଁ ପଡିବ। ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ, ତାକୁ ଆମକୁ କେବଳ ଯେ ସରକାରୀ କର୍ମଚାରୀ

0: କାମ କରିବେ ତାହା ନୁହେଁ, ସମସ୍ତ ଲୋକ ନିଜ ବାଡ଼ିରେ କିମ୍ବା ଗାଁ ପଡ଼ିଆରେ ଗଛ ଲଗେଇବା ପାଇଁ ପଡିବ। କେବଳ ଗଛ ଲଗେଇଲେ ହବ ନାହିଁ, ଆମକୁ ତା ସହିତ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକର ବ୍ୟବହାର ମଧ୍ୟ କମେଇବା ପାଇଁ ପଡିବ। ଏଥିସହିତ ଆମେ ସମସ୍ତେ ଆବର୍ଜନାକୁ ଠିକ ଜାଗାରେ ପକେଇବା ପାଇଁ ପଡିବ। ଯେମିତି ଆମେ ପାଣିରେ ଆବର୍ଜନା ପକେଇ ଦେଇ ଆମର ଜଳ ସମ୍ପଦକୁ ନଷ୍ଟ କରୁଛନ୍ତି, ତାହାକୁ ଆମକୁ ଦୂରେଇବା ପାଇଁ ପଡିବ। ଆମକୁ ଜଳ ତଥା ବିଦ୍ୟୁତ ଶକ୍ତିର ଅପଚୟ କମ୍ କରିବା ପାଇଁ ପଡିବ। ଯଥା ସମ୍ଭବ ଜଳ ସଂରକ୍ଷଣ ତଥା ବିଦ୍ୟୁତ ଶକ୍ତିର ସଂରକ୍ଷଣ ଆମକୁ କରିବା ପାଇଁ ପଡିବ। ତା ସହିତ କଳକାରଖାନାରେ ନିର୍ଗତ ବିଷାକ୍ତ ତରଳ ପଦାର୍ଥକୁ ସ୍ୱତନ୍ତ୍ର ବିରାଟକାୟ କୁଣ୍ଡରେ ରଖି ନଷ୍ଟ କରିବା ପାଇଁ ପଡିବ। ପରିବେଶ ପ୍ରଦୂଷଣର କୁପରିମାଣ ସମ୍ପର୍କରେ ପ୍ରାମାଣିକ ଚିତ୍ର ଦୂରଦର୍ଶନ, ବେତାର ଓ ଚଳଚ୍ଚିତ୍ର ମାଧ୍ୟମରେ ପ୍ରସାରିତ କରି ଲୋକମାନଙ୍କୁ ଆମକୁ ସଚେତନ କରିବା ପାଇଁ ପଡିବ। ଏହିସବୁ କାର୍ଯ୍ୟକ୍ରମ କରିବା ସହିତ ଆମେ ସମସ୍ତେ ନିଜେ ସତର୍କ ରହିବା, କେମିତି ଆମ ପରିବେଶକୁ ଆମେ ସୁରକ୍ଷିତ ରଖିପାରିବା।
1: ସାର, ଏବେ ଚାରିଆଡେ ଏଲନିନୋର ଚର୍ଚ୍ଚା, ଏଲନିନୋ କଣ ବା ଏହା ସମ୍ପର୍କରେ ଆପଣ ଆମର ଶ୍ରୋତା ମାନଙ୍କୁ ଅବଗତ କରାନ୍ତୁ ଏଲନିନୋ ସମ୍ପର୍କରେ।
0: ଏଲନିନୋ ହଉଛି ପ୍ରକୃତରେ ପ୍ରଶାନ୍ତ ମହାସାଗରର ଜଳ ଅସାମାନ୍ୟ ଭାବରେ ଗରମ ହୋଇଯିବାର ଏକ ପ୍ରାକୃତିକ ଜଳବାୟୁ ଘଟଣା। ଏଲନିନୋ ପ୍ରଭାବରେ ବର୍ଷା କମିଯାଏ, ଖରା ବଢିଯାଏ, ତାପମାତ୍ରା ବଢେ, ତାପମାତ୍ରା ଇନବାଲାନ୍ସ ମଧ୍ୟ ହୁଏ, କୃଷିର ବହୁତ ଗୁଡିଏ କ୍ଷତି ହୁଏ। ଏହା ପ୍ରଥମେ ଆମର ଯୋଉ ପ୍ରଶାନ୍ତ ମହାସାଗରରେ ସାଧାରଣତଃ ସୃଷ୍ଟି ହୋଇଥାଏ, ଏହା ପ୍ରଶାନ୍ତ ମହାସାଗର ଜଳବାୟୁର ଗୋଟିଏ ପ୍ରକ୍ରିୟା ଏବଂ ଏହାଦ୍ୱାରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଇଏ ଦୁର୍ବଳ କରାଇଥାଏ। ଏହା ଭୟଙ୍କର ଭାବରେ ପ୍ରଭାବ ପକାଇଥାଏ, ଆମେ ତାର ପ୍ରଭାବ ମଧ୍ୟ ଅନୁଭବ କରୁଛନ୍ତି। ତାହେଲେ ଏଲିନୋ ଆସିଲେ କଣ ହବ? ତା ପ୍ରଭାବ ପଡିଲେ ଖାଦ୍ୟ ଉତ୍ପାଦନ କମିଯିବ, ଜଳ ସଙ୍କଟ ଦେଖାଦେବ, ବିଦ୍ୟୁତ ସଙ୍କଟ ଦେଖାଦେବ ଏବଂ ଏହାଦ୍ୱାରା ଆମର ବହୁତ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ। ସାଧାରଣତଃ ଏହା ପଞ୍ଜାବ, ହରିୟାଣା, ରାଜସ୍ଥାନରେ ମରୁଡ଼ି ପରି ପରିସ୍ଥିତି ସୃଷ୍ଟି କରିଥାଏ। ଯଦି ଏଲିନୋ କଥା ଚିନ୍ତା କରିବା, ଆମେ ଇତିହାସରେ ଏଲିନୋ କଥା ଭାବିବା, ବିଶ୍ୱରେ ଆମର 1877-78 ଗୋଟିଏ ସୁପର ଏଲିନୋ ଦେଖା ଦେଇଥିଲା, ଯାହାଦ୍ୱାରା କି ଦୁର୍ଭିକ, ମରୁଡ଼ି, କୋଉଠି କୋଉଠି ବନ୍ୟା ମଧ୍ୟ ହୋଇଥିଲା ଏବଂ ଭାରତରେ ସେ ସମୟରେ ଭୟଙ୍କର ଭାବରେ ଖରା ହୋଇଥିଲା, ଚୀନରେ ଫସଲ ନଷ୍ଟ ହୋଇଯାଇଥିଲା, ଆଫ୍ରିକାରେ ଦୁର୍ଭିକ୍ଷ ଦେଖାଯାଇଥିଲା, ଜଳ ସଙ୍କଟ ଦେଖାଯାଇଥିଲା ଏବଂ ଏହାର ପ୍ରଭାବରେ ବିଶ୍ୱର ଜନସଂଖ୍ୟାର 4% କମିଯାଇଥିଲେ। ସେହିପରି ଭାବେ 1982-83 ମଧ୍ୟ ଏଲିନୋ ଯୋଗୁଁ ପେଟୁ ଏବଂ ଇକ୍ୱେଡରରେ ଭୟଙ୍କର ବନ୍ୟା ହୋଇଥିଲା, ଅଷ୍ଟ୍ରେଲିଆରେ ଭୟଙ୍କର ଖରା ହୋଇଥିଲା, ଆମେରିକାରେ ଶୀତ ଏବଂ ଝଡ଼ ହୋଇଥିଲା, ଭାରତରେ ମୌସୁମୀ ଉପରେ ଏହାର ପ୍ରଭାବ ପଡିଥିଲା। ତାହେଲେ ବର୍ତ୍ତମାନ ଯଦି ଆମେ ଚିନ୍ତା କରିବା, ଏବେ ଏଲିନୋର ପ୍ରଭାବ ଆମ ଉପରେ କେମିତି ପଡିପାରେ, ନା ଭାରତର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ପ୍ରଭାବ ପକେଇପାରେ, ଏହି ଏଲିନୋ ପ୍ରଭାବ ଯୋଗୁଁ କମ୍ ବର୍ଷା ମଧ୍ୟ ହୋଇପାରେ। ତେଣୁ ନିଶ୍ଚିତ ଭାବେ ଏହା ଆମର ପରିବେଶକୁ ବିଗାଡ଼ିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରେ। ଯଦି 1877-78 ପୁନରାବୃତ୍ତି ହୁଏ, ତେବେ ନିଶ୍ଚିତ ଭାବେ ଆମର ବହୁତ କ୍ଷତି ହବ। କିନ୍ତୁ ଗୋଟିଏ କଥା ଆମେ ଚିନ୍ତା କରିବା, ସେ ସମ୍ପର୍କରେ ଆମର ଟେକ୍ନୋଲୋଜି ଏତେ ଡେଭଲପ୍ କରିନଥିଲା, ଏବେ ଭାରତର ଟେକ୍ନୋଲୋଜି ତ ବିଶ୍ୱର ଟେକ୍ନୋଲୋଜି ବହୁତ ଡେଭଲପ୍ କରିଛି। ଯାହା ବି ହେବ, ନିଶ୍ଚିତ ଭାବେ ଆମେମାନେ ପୂର୍ବରୁ ଜାଣିପାରିବା, ସେଥିପାଇଁ ଆମକୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପଡିବ।
1: ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ଆଉ ସଂକ୍ରମଣ, ଆଜି ଆମେ ସେସବୁ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ତେବେ ପରିବେଶ ପ୍ରଦୂଷଣ ସହିତ ରୋଗର ସମ୍ପର୍କ କଣ ବା ପରିବେଶ ପ୍ରଦୂଷଣ ଯୋଗୁଁ ରୋଗ ସଂକ୍ରମଣ ବଢି ଚାଲିଛି, ଏଥିପାଇଁ ସୁସ୍ଥ ଜୀବନଶୈଳୀ ଆମେ କେମିତି ଆପଣେଇବା ବା ଏସବୁ ନୂଆ ନୂଆ ରୋଗ ଠାରୁ କେମିତି ଦୂରରେ ରହିବା?
0: ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି। ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣ ମଣିଷର ସ୍ୱାସ୍ଥ୍ୟ ଉପରେ ଖୁବ୍ ପ୍ରଭାବ ପକାଇଥାଏ। ଏହାଫଳରେ ଶ୍ୱାସକଷ୍ଟ, ଜ୍ୱର, ଚର୍ମରୋଗ ତଥା ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ମଧ୍ୟ ହୋଇଥାଏ। ତେଣୁ ପରିବେଶ ପ୍ରଦୂଷଣ ଯୋଗୁଁ ଯେଉଁ ପ୍ରକାର ରୋଗ ଆମମାନଙ୍କର ଦେଖାଯାଇଥାଏ, ସେଥିରୁ ଦୂରେଇବା ପାଇଁ ଆମକୁ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ପଡିବ। ଆମେ ନିଜେ ପରିଷ୍କାର ରହିବା ସହିତ ଆମର ପରିବେଶକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା। ବର୍ତ୍ତମାନ ଭାରତ ସରକାର ଯୋଗ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି, ଆମକୁ ଯୋଗ ବା ବ୍ୟାୟାମ ଏହା ଉପରେ ଟିକେ ଗୁରୁତ୍ୱ ଦେବା ପାଇଁ ପଡିବ ଏବଂ ଏହି ପରିବେଶ ସୁରକ୍ଷା ନିମନ୍ତେ ଆମକୁ ଗଛ ଲଗେଇବା ପାଇଁ ପଡିବ, ଜଳ ସଂରକ୍ଷଣ କରିବା ପାଇଁ ପଡିବ, ବିଦ୍ୟୁତ ସଂରକ୍ଷଣ କରିବା ପାଇଁ ପଡିବ। କାହିଁକି ନା ଏସବୁ ଆମର କୋଉଗୁଡିକ ଡାଇରେକ୍ଟ କିମ୍ବା ଇନଡାଇରେକ୍ଟଲି ଆମର ଜୀବନଶୈଳୀ ଉପରେ ପ୍ରଭାବ ପକେଇଥାନ୍ତି। ତେଣୁ ଆମକୁ ସୁସ୍ଥ ଜୀବନଶୈଳୀ ଆପଣେଇବା ପାଇଁ ପଡିବ ଏବଂ ପରିବେଶକୁ ସୁରକ୍ଷା ରଖିବାରେ ଆମର ମଧ୍ୟ ଭୂମିକାକୁ ଆମେ ଗୁରୁତ୍ୱପୂର୍ଣ୍ଣ ଭାବେ ଚିନ୍ତା କରି ସମାଜ ପାଇଁ, ପୃଥିବୀ ପାଇଁ କିଛି କାମ କରିବା ପାଇଁ ପଡିବ ଏବଂ ସମସ୍ତେ ଗଛ ଲଗେଇବା ସହିତ ପ୍ଲାଷ୍ଟିକ୍ ର ବ୍ୟବହାର କମ୍ କରିବା ଦରକାର ପଡୁଛି।

0: ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରିବି, ସବୁଠାରୁ ସହଜ ଉପାୟ ହେଲା ସମସ୍ତେ ଗଛଟିଏ ଲଗାଇବା, ନିଜର ଜନ୍ମଦିନରେ ଲଗାଇବା ସହିତ ଆମେ ଘରେ ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ସେହି ଦିନଗୁଡ଼ିକରେ ଆମେମାନେ ନିଜ ଗଛ ଲଗାଇବା ସହିତ ଆମେ ଯାହା ବି କାର୍ଯ୍ୟକ୍ରମ କରୁଛନ୍ତି ଅନ୍ୟମାନଙ୍କୁ ଉପଢୌକନ ସଦୃଶ୍ୟ ଗୋଟିଏ ଚାରା ଗଛ ଦେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା। ଆମେ ଅନାବଶ୍ୟକ ଭାବରେ ଜଳର ବ୍ୟବହାର କରିବା ନାହିଁ, ଜଳକୁ ସଂରକ୍ଷଣ କରିବା, ବିଦ୍ୟୁତ ଶକ୍ତିର ସଂରକ୍ଷଣ କରିବା ଏବଂ ବିଭିନ୍ନ ଶକ୍ତି ଉତ୍ସର ଉପଯୁକ୍ତ ବ୍ୟବହାର କରିବା। ଏଥିସହିତ ମୁଁ ସମସ୍ତଙ୍କୁ ନିବେଦନ କରିବି, ଯଥାସମ୍ଭବ ଆମେ କମ୍ ପ୍ଲାଷ୍ଟିକର ବ୍ୟବହାର କରିବା ଏବଂ ଆମର ଯେଉଁ ଆବର୍ଜନା ଗୁଡିକ ରହିଛି ଠିକ୍ ଜାଗାରେ ପକାଇ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା। ପରିବେଶ ଯେଉଁ ପରିମାଣରେ ପ୍ରଦୂଷିତ ହେବାରେ ଲାଗିଛି ସେହି ପରିମାଣରେ ମନୁଷ୍ୟର ଜୀବନ ସଂକଟପୂର୍ଣ୍ଣ ହେଉଛି। ତେଣୁ ମାତୃରୂପିଣୀ ପ୍ରକୃତି ଅଶାନ୍ତ ହେଲେ ମନୁଷ୍ୟ କେବେ ଶାନ୍ତି ପାଇବ ନାହିଁ। ପରିବେଶ ସୁରକ୍ଷା ଜୀବନ ରକ୍ଷା,
1: ନିଶ୍ଚିତ ପରିବେଶ ସୁରକ୍ଷା ଜୀବନ ରକ୍ଷା। ଯାହା ହଉ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଲେ। ଆପଣ ପରିବେଶକୁ ନେଇ ବା ପରିବେଶକୁ କେମିତି ସୁସ୍ଥ ରଖିବା, ପରିବେଶ କେମିତି ପ୍ରଦୂଷଣ ମୁକ୍ତ ରହିବ ସେ ସମ୍ପର୍କରେ ଆପଣ ଅନେକ କିଛି କହିଲେ, ଆମର ଶ୍ରୋତାମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଲେ। ସେଥିପାଇଁ ଆପଣଙ୍କୁ ଆମ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର
0: ନମସ୍କାର।

ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କର ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http/awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଆଜି ରେଡିଓ ବା ଆକାଶବାଣୀ ତା'ର 90 ବର୍ଷରେ ପାଦ ଥାପିଛି। 1936 ମସିହାରେ ଆକାଶବାଣୀ ସ୍ଥାପିତ ହୋଇଥିଲା ଆଉ ଏପର୍ଯ୍ୟନ୍ତ ଅର୍ଥାତ୍ 90 ବର୍ଷ ହେବ ଭାରତୀୟ ସଂସ୍କୃତିର

ଏ ଅଭିନ୍ନ ଅଙ୍ଗ ହୋଇ ରହିଛି ଆକାଶବାଣୀ କଳା ସାହିତ୍ୟ ଶିକ୍ଷା ସ୍ୱାସ୍ଥ୍ୟ ସୂଚନା ମନୋରଞ୍ଜନ ଆଦି ଅନବରତ ବା 90 ବର୍ଷ ହେବ ତାର ଶ୍ରୋତାମାନଙ୍କୁ ଆକାଶବାଣୀ ଯୋଗାଇ ଆସୁଛି। ଆଉ ତା ସହିତ ହଜି ଯାଉଥିବା ପାଲା ଦାସକାଠିଆ ଧୁଡୁକି ଖଞ୍ଜଣି ଭଜନ ଆଦିକୁ ମଧ୍ୟ ଉଜ୍ଜୀବିତ କରି ରଖିଛି। ତେବେ 90 ବର୍ଷ ହେବ ରେଡିଓ ଶ୍ରୋତାମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନିଶ୍ଚିତ ଭାବେ ତିଆରି କରିଛି। ଆଜି ବି ଲୋକମାନଙ୍କ ମନରେ ରେଡିଓ ପ୍ରତି ଅହେତୁକ ଭଲ ପାଇବା ରହିଛି। ଏବେ ବି ରେଡିଓ ଶିକ୍ଷା ସୂଚନା ସ୍ୱାସ୍ଥ୍ୟ ମନୋରଞ୍ଜନ ଯୋଗାଇ ରେଡିଓ ପ୍ରେମୀଙ୍କ ହୃଦୟରେ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସଞ୍ଜୁଶ୍ରୀ ବୃନ୍ଦାବନ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର ସମୟ ଦିନ 10:00 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ଦିନ 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆଜି ଶୁଣିବେ ଏହାର 1295 ଭାଗ। ଅପରାହ୍ନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିରେ ଏଥିରେ ବିଷୟବସ୍ତୁ ରହିଛି ପିଲାଙ୍କୁ ଗଢ଼ି ତୋଳିବାରେ ପରିବାର ସଦସ୍ୟଙ୍କ ଦାୟିତ୍ୱ ଏବଂ ଆକାଶବାଣୀର 90 ବର୍ଷରେ ମୃତ୍ୟୁଞ୍ଜୟ ସାମଲଙ୍କ ସହିତ ଏକ ସାକ୍ଷାତକାର ରହିଛି। ଅପରାହ୍ନ 5:00 କାର୍ଯ୍ୟକ୍ରମ ଇନ୍ଦ୍ରଧନୁ, 5:30 ଛୋଟ ମୋର ଗାଁଟି। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା। 6:02 ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00 ଓଡ଼ିଆ ଆଲବମ୍ ତୁମରି ପାଇଁରୁ କେତୋଟି ଗୀତ। 7:30 କୃଷିଜୀବୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ରାତି 8:00 ପାରମ୍ପରିକ ଗୀତରେ ଶୁଣିବେ ପଲ୍ଲୀ ଗୀତ। ରାତି 8:15 ରହିଛି ଆଲୋଚନା ଆକାଶବାଣୀର 90 ବର୍ଷ। ଆଲୋଚକ ହେଲେ ଅମୂଲ୍ୟ କୁମାର ସାହୁ। ରାତି 10:00 ଫକ୍ ମ୍ୟୁଜିକ୍, ଏଥିରେ ରହିଛି ଘୋଡ଼ା ନାଚ, ପରିବେଷଣ କରିବେ କ୍ଷୀରଚନ୍ଦ୍ର ଦାସ ଏବଂ ତାଙ୍କ ସାଥୀ। ରାତି 10:30 ଚିରନ୍ତନୀ, ଆକାଶବାଣୀର ଚିରସବୁଜ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।

ନମସ୍କାର ଶ୍ରୋତା ବନ୍ଧୁ, କିଛି ମିଠା ମିଠା କଥା ମିଠା ମିଠା ଗୀତକୁ ନେଇ ଆମର ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳି ପରିସରକୁ ମିଠା ମିଠା ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ। ଆଜିର କାର୍ଯ୍ୟକ୍ରମରେ ମୁଁ ମନ୍ମୟୀ ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଉଛି। ବନ୍ଧୁ, ଆଜି ପତି ପତ୍ନୀଙ୍କ ଭଲ ପାଇବାକୁ ନେଇ କାର୍ଯ୍ୟକ୍ରମଟି ମୁଁ ତୁମକୁ ଭଲ ପାଏ। କେବେ କହିଛନ୍ତି ଆପଣଙ୍କ ପତ୍ନୀଙ୍କୁ ମନେ ପକାନ୍ତୁ ତ। ଏହି ବିଷୟବସ୍ତୁକୁ ନେଇ ଆମର ଆଜିର କାହାଣୀ। ବୋଉ ଗଲା ପରେ ଅନେକ ସମୟରେ ବାପାଙ୍କ କଥା ମଝିରେ ବୋଉ ଧସେଇ ପଶିଆସେ। ତ ବୋଉ ଏମିତି କରୁଥିଲା, ତ ବୋଉ ସେମିତି ରାନ୍ଧୁଥିଲା। ଆଜି ତ ବୋଉ ଥିଲେ ଏମିତି କହିଥାନ୍ତା, ସେମିତି କହିଥାନ୍ତା। ଆଉ ବାପା ଏମିତି କହିଲା ବେଳେ ମୋ ଆଖି ଆଗରେ ବୋଉର ଛବି ଭାସି ଉଠେ। ବାପାଙ୍କର ପ୍ରତିଟି କଥାକୁ ବୋଉ ଚାହିଁ ବସିଥାଏ। ଏମିତି ନହେଲେ ବାପା ଖାଇବେ ନାହିଁ ପରା, ସେମିତି ନହେଲେ ପିନ୍ଧିବେ ନାହିଁ ଯେ, କାଳେ ବାପାଙ୍କ ପାନରୁ ଚୁନ ଖସିଯିବ ବୋଲି ବୋଉ ତାଙ୍କୁ ଗଡ଼େ ଗଡ଼େ ଜଗିଥାଏ। କିନ୍ତୁ ବାପା ବୋଉର ପ୍ରତିଟି କଥାରୁ ଖୁଣ ବାହାର କରିବା ପାଇଁ ଥିଲେ ତତ୍ପର। ଆଜି ବୋଉ ଗଲାପରେ ତା ରନ୍ଧାକୁ ତା କଥାକୁ ଝୁରେଉଥିବା ବାପା, ମୋର ଖାଇବା ଯେତେ ବଢ଼ିଆ ହୋଇଥିଲେ ବି ଆଜି ଖାଇବା ବାଗ ହୋଇନି ବୋଲି କହିଦେଲେ ମୋ ବୋଉର ମୁହଁଟି ଶୁଖିଯାଉଥିଲା। ବାପା ଯେ ବୋଉକୁ ଖୁବ୍ ଭଲ ପାଉଥିଲେ ଏକଥା ବେଶ୍ ଭଲ ଭାବେ ମୁଁ ଜାଣେ। ବୋଉ ଗଲାପରେ ବାପାଙ୍କୁ ଆଜି ସଂସାରଟା ପୁରା ଖାଲି ଖାଲି ଲାଗୁଛି, ଏକଥା ବୁଝି ହେଉଛି। କିନ୍ତୁ ବେଳେବେଳେ ଲାଗେ ବୋଉ ଗଲାପରେ ତାକୁ ଝୁରିଉଥିବା ବାପା ବୋଉ ଥିଲାବେଳେ ତାକୁ ପ୍ରଶଂସାର ଦୁଇଧାଡ଼ି କହିଥାନ୍ତେ। ହେଲେ ହଁ, ପ୍ରାୟ ସମୟରେ ଆମ ସହିତ ଏପରି ହୁଏ, ଯେତେବେଳେ ଆମେ ଚାହିଁକରି ବି ମନର କଥାଟି କହିବାକୁ ସଙ୍କୋଚ କରୁ, ବିଶେଷ କରି ତାହା ଯଦି ସ୍ନେହ ଶ୍ରଦ୍ଧା ବା ଅନୁରାଗର କଥା ହୋଇଥାଏ, ଆମେ ପ୍ରାୟ ତାକୁ ଟାଳିଦେଉ। ହେଲେ ଯଦି ତାହା କ୍ରୋଧ ଈର୍ଷା ବା ଅସୁୟରେ କଥା ହୋଇଥାଏ, କାଳେ କାଳେ କୌଶଳେ ସେ ନିଜ ବାଟ ଖୋଜି ବାହାରି ଆସେ ବାହାରକୁ। ଏହା ଅଧିକତର ଦେଖାଯାଏ ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ, ଯେଉଁଥିପାଇଁ ମଜା କଥା ପରି ଲାଗୁଥିଲେ ବି କଥାଟିର ଓଜନ ରହିଛି। ବାହାଘର ପରେ ପ୍ରଥମ ବର୍ଷ ସ୍ୱାମୀ କହେ ସ୍ତ୍ରୀ ଶୁଣେ, ଦ୍ୱିତୀୟ ବର୍ଷ ସ୍ତ୍ରୀ କହେ ସ୍ୱାମୀ ଶୁଣେ, ଆଉ ତାପରେ ଦୁଇ ଜଣ କୁହନ୍ତି ଆଉ ପଡ଼ୋଶୀ ଶୁଣନ୍ତି। କଥା ତ ଆଗକୁ ଆଗେଇ ନେବା। ତେବେ ଏହି ସ୍ୱାମୀ ସ୍ତ୍ରୀଙ୍କ ଭଲ ପାଇବାକୁ ନେଇ ଗୀତଟିଏ, ମୁଁ ତୁମକୁ ଭଲ ପାଏ।

0: श्री राम कथा मर्मज्ञ डॉक्टर कुमार विश्वास जी के साथ श्री रामचरितमानस की भाव रस संगीत यात्रा संपूर्ण श्री रामचरितमानस सोमवार से शुक्रवार सुबह 7 बजे और दोपहर 12:30 बजे डीडी नेशनल और वेव्स ओटीटी पर।
1: ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809 7008690 ନମ୍ବରରେ।
2: ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ଶୁଣୁଛନ୍ତି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳି। ହଁ ବନ୍ଧୁ, ଆଖି ନିକଟରେ ଆଖିପତଟି ଥିବାରୁ ତାହା ଆମକୁ ନ ଦିଶିଲା ପରି ଆମ ପାଖରେ ଆମ ସ୍ୱାମୀ ବା ସ୍ତ୍ରୀ ଚଳପ୍ରଚଳ ହୋଇଥିବାରୁ ଆମେ ତାଙ୍କୁ ଏତେ ସହଜରେ ଗ୍ରହଣ କରିନେଉ ଯେ ସେ ପ୍ରାୟ ଅବହେଳିତ ଅନୁଭବ କରନ୍ତି। ସାଧାରଣତଃ ଧନ୍ୟବାଦ ବା କୃତଜ୍ଞତା ଜ୍ଞାପନ କରିବା ପାଇଁ ଆମେ ଖୁବ୍ ସଙ୍କୋଚ ଅନୁଭବ କରୁ, କିନ୍ତୁ ଝଗଡ଼ା କଲାବେଳେ ଯେହେତୁ ଆମ ଧ୍ୟାନଟି ନିଜର ଉଚିତ ବା ଅନୁଚିତ କଥାଟିକୁ ଉଚିତ ପ୍ରମାଣିତ କରିବା ଉପରେ ଥାଏ, ଆମେ ସ୍ଥାନ କାଳ ପାତ୍ର ଭୁଲିଯାଉ, ଯେଉଁଠି ସେଇଠି ବରସିଯାଉ, ପୁଣି ଏପରି ବରସୁ ଯେ ସେଥିରେ ଏକା ଆମ ଜୀବନସାଥୀଟି ଓଦା ହୁଏ ନା, ତା ସହିତ ସମଗ୍ର ପରିବେଶ କାଦୁଅରେ ଭରିଯାଏ। ଯିଏ ଆଦର କରେ ସେ ଆକଟ ବି କରେ, କିନ୍ତୁ ଧୀରେ ଧୀରେ କେବଳ ଆକଟ ହିଁ ରହିଯାଏ, ଆଦରକୁ ପଛକୁ ଠେଲି।
3: तुम ऐसी कोई भी लड़की नहीं हो,
4: कैसे एक्सप्लेन करूं कि तुम स्पेशल हो?
5: ये भी मैं बताऊं, मैं कैसे स्पेशल हूं ये मुझे बताना है तो तुम क्या करोगे? रोल क्या है तुम्हारा?

0: ନୂଆ ନୂଆ ଦିନା କେତେ ଭାରି ଆଦର, ନୂଆଟା ପୁରୁଣା ହେଲେ ତୁଠା ପଥର। ତେବେ ଏ କଥାକୁ ନେଇ ଆମେ ସଚେତନ ନୁହଁ ବା ଅବୁଝା ତା ନୁହେଁ, କିନ୍ତୁ ଚୋର ଗଲା ପରେ ଆମ ବୁଦ୍ଧିଟି ଆସେ। ମଣିଷଟିକୁ ହରାଇ ସାରିଲା ପରେ ଆମକୁ ଲାଗେ, ଆହା, ସେ ଥିଲାବେଳେ ହେଲେ କହିପାରିଥାନ୍ତି ମୁଁ ତାକୁ କେତେ ଭଲ ପାଏ ବୋଲି। କିନ୍ତୁ କଥା ଅଟକି ଯାଏ ତଣ୍ଟିରେ, ପଶ୍ଚାତ୍ତାପ ଆସେ, ସେ ମୋର କେତେ କରିଛି, କେତେ ସହିଛି ମୋର ରାଗ, ମୋର ବୁଝାପଣ, ମୋର ଜିଦ୍, ସବୁକୁ ଆଦରି ନେଇ ମୋତେ ଭଲ ପାଇଛି, ମୋ ସ୍ୱାସ୍ଥ୍ୟକୁ ଜଗିଛି, ମୋ ପରିବାରକୁ ଦେଖିଛି। ଆଜି ସେ ଥିଲେ ନିଶ୍ଚେ ତା ହାତ ଧରି ତାକୁ କୃତଜ୍ଞତା ଜଣାଇଥାନ୍ତି, ମାତ୍ର ତାହା ଆଉ ସମ୍ଭବ ହୁଏ ନା। ଆଖିରେ ଲୁହ ଝରାଇବା ହୁଏ ସାର, ସମୟ ଥାଉ ଥାଉ କେତେଜଣ ବା ବୁଝନ୍ତି ସମୟ ସମ୍ପର୍କ ସ୍ୱାସ୍ଥ୍ୟର ମୂଲ୍ୟ। ଅବଶ୍ୟ ସମୟ ଗଲାପରେ ସେହି କଥାଗୁଡ଼ିକର ଗୁରୁତ୍ୱ ବୁଝାପଡ଼େ, ଯେତେବେଳେ ନେଡ଼ିଗୁଡ଼ କହଣୀକୁ ବହିଯାଏ। ତେଣୁ ନେଡ଼ିଗୁଡ଼ ବହିଯିବା ପୂର୍ବରୁ ଆସନ୍ତୁ ତାର ସ୍ୱାଦ ନେବା, ଥରେ ମାତ୍ର କହିଦେବା ମୁଁ ତୁମକୁ ଭଲ ପାଏ।
1: ତୁମେ ଏସେ କୋଇ ଲଡ଼କି ନହିଁ ହୋ।

ଥରେ ଗୋଟିଏ ୱାର୍କସପ୍ରେ ଆୟୋଜକ ପ୍ରଶ୍ନ କଲେ, ଆପଣ ଆପଣଙ୍କ ସ୍ୱାମୀ ବା ସ୍ତ୍ରୀଙ୍କର କିଛି ଖରାପ ଗୁଣ କୁହନ୍ତୁ। ଲୋକଙ୍କ ପାଟିରେ ବାଟୁଳି ବାଜିଲା ନାହିଁ, ଗଳଗଳ ହୋଇ କହିଗଲେ ଦୁର୍ଗୁଣ ସବୁ। ଏବେ ପଚରାଗଲା, କୁହନ୍ତୁ ତାଙ୍କର କିଛି ଭଲ ଗୁଣ। ବାସ୍, ସମସ୍ତେ ଭାବି ଭାବି ଗୋଟେ ଦିଓଟି କହିପାରିଲେ। ଏହାର ଅର୍ଥ, ଆମେ ଖରାପ ଗୁଣଗୁଡ଼ିକୁ ଦେଖି ଭଲଗୁଡ଼ିକୁ ଅଣଦେଖା କରୁ। ଏବେ ପ୍ରଶ୍ନ ଥିଲା, ଆପଣ ନିଜ ସ୍ୱାମୀ ବା ସ୍ତ୍ରୀଙ୍କୁ ଶେଷ ଥର କେବେ କହିଥିଲେ ଆପଣ ତାଙ୍କୁ ଭଲ ପାଆନ୍ତି ବୋଲି? ପରସ୍ପରର ମୁହଁ ଦେଖି ଖୁବ୍ କମ୍ ଲୋକ ହଁ ବେଳେବେଳେ କହିଥାଏ ବୋଲି କହିଦେଲେ ଉତ୍ତର। ଜଣେ ତ ଏପରି କହିଲେ ଯେ, ଭଲ ତ ପାଏ, କହିବା କ'ଣ ଜରୁରୀ? ଏପରି ଲୋକ ତ ଖାଣିଆ ପ୍ରେମ ଆମକୁ ଆସେନି। କିନ୍ତୁ ସମସ୍ତେ ଜାଣନ୍ତି, ସେଇ ଲୋକଙ୍କର ପାନରୁ ଚୁନ ଖସିଗଲେ ସାହିସାର ଲୋକେ ଜାଣିପାରନ୍ତି। ହେଉ, ଆମେ ଯିବା ୱାର୍କସପ୍କୁ। ସମସ୍ତଙ୍କୁ କୁହାଗଲା ନିଜ ନିଜ ଜୀବନସାଥୀକୁ ମେସେଜ୍ରେ ଲେଖିବା ପାଇଁ ମୁଁ ତୁମକୁ ଭଲ ପାଏ, ଆଉ ତାହାର ଉତ୍ତର କ'ଣ ଆସୁଛି ଦେଖିବା। ଅଧଘଣ୍ଟା ଥିଲା ସମୟର ଅବଧି। 50 ଜଣଙ୍କ ଭିତରୁ 2 ଜଣଙ୍କୁ ମାତ୍ର ପ୍ରତ୍ୟୁତ୍ତର ଆସିଥିଲା, ମୁଁ ବି ତୁମକୁ ଭଲ ପାଏ, ଆଇ ଲଭ୍ ୟୁ ଟୁ। ଆଉ କିଛି ଲୋକ ଦେଖିଲେ କିନ୍ତୁ ଉତ୍ତର ଦେଲା ନାହିଁ। କିଏ କିଏ ପଚାରିଲେ ମଧ୍ୟ, କ'ଣ କିଛି କିଣାକିଣି କରୁଛ, ଟଙ୍କା କମ୍ ପଡ଼ିଲା କି? ଆଉ କିଛି ଲେଖିଲେ କ'ଣ, ମୁଣ୍ଡ ଖରାପ ହୋଇଯାଇଛି କି? ସତ କଥା, ଆଜି ଆମେ ଡାଲି ଚାଉଳ ଆଳୁ ପାଇଁ ଫୋନ୍ କଲେ ତାହା ସ୍ୱାଭାବିକ ମନେ ହେଉଛି, କିନ୍ତୁ ଯଦି ମୁଁ ତୁମକୁ ଭଲ ପାଏ ବୋଲି କୁହାଯାଉଛି, ତାହା ହୋଇଯାଉଛି ଅସ୍ୱାଭାବିକ।

ସ୍ୱାମୀ ପ୍ରତ୍ୟେକ ଦିନ ଅଫିସ୍ ଯାଆନ୍ତି ଖାଦ୍ୟ ଧରି। ସ୍ତ୍ରୀ ମଧ୍ୟ ବଡ଼ି ଭୋରୁ ଉଠି ସ୍ୱାମୀଙ୍କ ମନପସନ୍ଦର ରାନ୍ଧି ଦିଅନ୍ତି। କୌଣସି ଦିନ କିନ୍ତୁ ସ୍ୱାମୀଙ୍କ ମୁହଁରୁ ସେ ଶୁଣନ୍ତି ନାହିଁ ତରକାରୀ ଆଜି ଖୁବ୍ ଭଲ ହୋଇଛି ବୋଲି। ଦିନେ ତରବର ହୋଇ ଭୁଲିଗଲେ ତରକାରୀରେ ଲୁଣ ପକାଇବା ପାଇଁ। ସେଦିନ ଅଫିସ୍ରୁ ହିଁ ଫୋନ୍ ଆସିଲା। ଆଜି କ'ଣ ମନ ନଥିଲା କି ରାନ୍ଧିବା ପାଇଁ? ତରକାରୀ ପୁରା ଅଲଣା। ସ୍ତ୍ରୀଙ୍କର ଆଖିରୁ ଝରି ପଡ଼ିଲା ଲୁହଧାରେ। ଆଜି ପର୍ଯ୍ୟନ୍ତ ନୀତି ଭଲ ରାନ୍ଧି ଦେଉଥିଲି, ଫୋନ୍ ତ କଲ ନାହିଁ। ଅଲଣା ପାଇଁ ହେଉ ପଛେ ଫୋନ୍ଟିଏ ତ କଲ। ହଁ, ଆଜି ଆମ ଅବସ୍ଥାଟି ଏପରି ହୋଇଯାଇଛି, ଖରାପଟି କହିବା ପାଇଁ ଆମେ ବିଳମ୍ବ କରୁନା, ମାତ୍ର ଭଲଟି ଯେ କହିବା କଥା ତାକୁ ମଧ୍ୟ ଗୁରୁତ୍ୱ ଦେଉନା। କିନ୍ତୁ ସତ କହିଲେ ଦେଖି କାହାକୁ ବା ଭଲ ନ ଲାଗେ ଶୁଣିବା ପାଇଁ ଯେ କେହି ଜଣେ ଆପଣାର ତାକୁ ଭଲ ପାଏ, ତାଙ୍କ ପସନ୍ଦ ଅପସନ୍ଦକୁ ଗୁରୁତ୍ୱ ଦିଏ, ତାଙ୍କ ଛୋଟମୋଟ ପ୍ରତିଟି କଥାକୁ ଧ୍ୟାନରେ ରଖେ। ଯିଏ ଚାଲିଗଲେ ଆପଣ ଏକୁଟିଆ ହୋଇଯିବେ, ଯାହାଙ୍କ ବିନା ଆପଣଙ୍କୁ ଏ ପୃଥିବୀଟା ବିଷ ପରି ଲାଗିବ। ତେବେ ଏଥିପାଇଁ ଏତେ କୁଣ୍ଠା କାହିଁକି? ମନ କଲି କହିଦିଅନ୍ତୁ ନା ମନର କଥା। ଆପଣଙ୍କ ସଙ୍ଗୀ ବା ସଙ୍ଗିନୀଙ୍କ ହାତ ଧରି ଆଖିରେ ଆଖି ମିଶାଇ ହୃଦୟର ସହିତ କୁହନ୍ତୁ, ମୁଁ ତୁମକୁ ବହୁତ ଭଲ ପାଏ ବୋଲି। ଦେଖିବେ ଆପଣଙ୍କ ନିରସ ଶୁଷ୍କ ଜୀବନଟି କିପରି ହୋଇଉଠିବ ରସମୟ ସବୁଜ। ଆପଣଙ୍କ ଗ୍ରୀଷ୍ମରେ ବି ଅନୁଭବ ହେବ ବସନ୍ତର ସରସ୍ୱତୀ।

0: ଶେଷ ହେଲା ମୃଦଙ୍ଗ ବାଦ୍ୟ,
1: ପରିବେଷଣ କଲେ ଧନୁର୍ଦ୍ଧର ବିଷୋଇ। ଆକାଶବାଣୀ କଟକ।
2: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20:25। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
3: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ, BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008690800 ନମ୍ବରରେ।
4: ବାପା, କଲେଜର ଫିସ୍ ଅଧିକ ଅଛି।
5: ଝିଅ,
4: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
5: 2 ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
6: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ, ପୁରାପୁରି ଫ୍ରି। ଚାଲ
7: କୁଆଡେ
6: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
7: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
9: ସୁଣା ସୁଣା ସୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
10: କଣ କହୁନୁ,
9: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
10: ଆଉ ଇଲେକ୍ଟ୍ରି ବିଲ୍,
9: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
11: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
12: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
11: କନକ ଜୁଏଲାରୀ, BS ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ପୁଣି ପରିବାରର ମହତ୍ତ୍ୱ ଆମ ପାଇଁ କେତେ ସମସ୍ତେ ଜାଣନ୍ତି। ଯାହା ପାଖରେ ପରିବାର ନାହିଁ କେବେ ତାଙ୍କୁ ପଚାରନ୍ତୁ, ଦେଖିବେ ତାଙ୍କ ଉତ୍ତରରେ କେତେ ଦୁଃଖ ଥିବ। ପରିବାର ସଂସ୍କାର ବିଷୟରେ ତାଙ୍କର ଧାରଣା ମଧ୍ୟ ନଥିବ। ମା ବାପା ପରିବାରରେ ଥିବା ଅନ୍ୟ ଗୁରୁଜନ ସାନମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ଏସବୁଠାରୁ ସେମାନେ ବହୁତ ଦୂରରେ ଥାନ୍ତି। ମା ବାପା ପରିବାରରେ ଥିବା ଅନ୍ୟ ସଦସ୍ୟମାନେ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ତ ଦେଇଥାନ୍ତି, ତା ସହିତ ପିଲାଟିର ଜୀବନକୁ ସୁଖମୟ କରିବାରେ ମଧ୍ୟ ସାହାଯ୍ୟ କରିଥାନ୍ତି। ତା ମାନେ ପରିବାର ଯେ କେବଳ ଖାଲି ସ୍ନେହ ଶ୍ରଦ୍ଧା ଦିଏ ତା ନୁହେଁ, ଶିକ୍ଷା ସଂସ୍କାର ଜ୍ଞାନ ଆକଟ କରିକି ରାଗିବା ମାରିବା ଏସବୁ ଜିନିଷର ଅଧିକାର ମଧ୍ୟ ପରିବାର ଆମକୁ ଦେଇଥାଏ। ଯାହାଦ୍ୱାରା ପିଲାଟିଏ ଯଦି ଅସଜଡ଼ା ହୋଇଯାଉଛି ବା ଅବାଟକୁ ଚାଲିଯାଉଛି, ତାକୁ ତାଗିଦ କରି ବାଟକୁ ଆଣିବାର ଦାୟିତ୍ୱ ଘରେ ଥିବା ସବୁ ସଦସ୍ୟଙ୍କର, ଏବଂ ପରିବାରର ସାହାଯ୍ୟରେ ହିଁ ପିଲାଟି ସର୍ବଗୁଣ ସମ୍ପୂର୍ଣ୍ଣ ହୋଇଥାଏ। ପରିବାର ସଦସ୍ୟଙ୍କ ମହତ୍ତ୍ୱ ଓ ଅବଦାନ ପିଲାକୁ ଗଢ଼ି ତୋଳିବାରେ କ'ଣ ହେଇପାରେ, ଆସନ୍ତୁ ଶୁଣିବା ଏକ ଆଲୋଚନା।
1: ନମସ୍କାର ମ୍ୟାଡ଼ାମ।
2: ନମସ୍କାର,
1: ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ସମୟଶ୍ରୀ ଚାଟାର୍ଜୀ, ସରକାରୀ ଶିକ୍ଷୟତ୍ରୀ, ABCDR ସରକାରୀ ଉଚ୍ଚ ବିଦ୍ୟାଳୟ ଅଙ୍ଗୀକଳା। ତା ସହିତ ମୁଁ ଜଣେ କଣ୍ଠଶିଳ୍ପୀ ଏବଂ ଉପସ୍ଥାପିକା ମଧ୍ୟ।
1: ବହୁତ ସୁନ୍ଦର କଥା, ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କାର୍ଯ୍ୟକ୍ରମରେ ମୋତେ ସାମିଲ କରିଥିବାରୁ, ଏବଂ ଅଗଣିତ ଶ୍ରୋତା ଭଉଣୀ ଯେଉଁମାନେ ମୋତେ ଶୁଣୁଛନ୍ତି, ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା।
1: ମ୍ୟାଡ଼ାମ, ଆମର ଗୋଟେ ନବଜାତ ଶିଶୁଠୁ ଆରମ୍ଭ କରି ଗୋଟେ ପିଲାକୁ ସଂସ୍କାରୀ କରିବାରେ ବା ତାକୁ ଗୋଟେ ସୁନାଗରିକ କରି ଗଢି ତୋଳିବାରେ ପରିବାରର ଅବଦାନ କେତେ ଅଛି ବୋଲି ଆପଣ ଭାବୁଛନ୍ତି?
2: ହଁ, ଗୋଟେ ବଢିଆ ବିଷୟ ଆପଣ ଆଜି କାର୍ଯ୍ୟକ୍ରମରେ ରଖିଛନ୍ତି ଏବଂ ମୋତେ ସେଥିରେ କିଛି କହିବାର ସୁଯୋଗ ଦେଇଛନ୍ତି, ଯେ ଗୋଟେ ନବଜାତ ଶିଶୁ ଠାରୁ ଆରମ୍ଭ କରି ତାକୁ ଆମେ କିଭଳି ଭାବରେ ଗୋଟେ ସଂସ୍କାରୀ ଶିଶୁଟିଏ ବା ନାଗରିକଟିଏ କରିପାରିବା। ପରିବାର ଭୂମିକା ତ ମ୍ୟାଡାମ ଗୁରୁତ୍ୱପୂର୍ଣ୍ଣ, ପୁରା ଜରୁରୀ, ଏବଂ ତା ସହିତ କହିବାକୁ ଚାହିଁବି ଯେ ଜଣେ ମାଟିର ଭୂମିକା ନିଶ୍ଚିତ ଭାବରେ ଏଥିରେ ଅଧିକା ରହିଛି। କାହିଁକି ନା ଆମେ ଯେମିତି କୁହନ୍ତି, ମା ହଉଛି ପ୍ରଥମ ଗୁରୁ ଏବଂ ପରିବାର ହଉଛି ପ୍ରଥମ ବିଦ୍ୟାଳୟ। ତେଣୁ ପିଲାଟିକୁ ସଂସ୍କାରୀ କରିବା ପାଇଁ ଆମକୁ ମୂଳରୁ ହିଁ ତା ପଛରେ ଲାଗିବାକୁ ପଡିବ। ଯେମିତି ପିଲାଟି ହଉଛି ଗୋଟେ ମାଟି ପିଣ୍ଡୁଳା ସହିତ ସମାନ, ତାକୁ ଆମେ ଯେମିତି ଗଢିବା ସେ ଠିକ ସେମିତି ଗଢି ହେବ। ତେଣୁ ମାଟି ନିଜେ ନିଜର ସଂସ୍କାର ଭିତରେ ପରିବର୍ତ୍ତନ ଆଣିବା ଦରକାର, ଏବଂ ତା ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା ଦରକାର, ତାକୁ ଭଲ ଗୁଣ ଶିଖେଇବା ଦରକାର। ଆମେ ତାକୁ ମୂଳରୁ ସେମିତି କରିବା ଯେମିତି ସେ ବଡ଼ମାନଙ୍କୁ ସମ୍ମାନ ଦବ, ଏବଂ ଏଇଟା ମନେ ରଖିବା ଯେ ତାକୁ ଖାଲି କହିବା ଏବଂ ନିଜେ କରିବାନି ସେଟା କେବେ ହବନି। ଆମେ ପରିବାର ଭିତରେ ସମସ୍ତେ ମଧ୍ୟ ଆମେ ସେହିପରି ଜିନିଷ କରିବା, ଯେମିତିକି ପିଲାମାନେ ବେଶୀ କହିବାଟାରୁ ଦେଖିକି ଶିଖନ୍ତି ମ୍ୟାଡାମ। ତ ସେଥିପାଇଁ ସେମାନେ ପରିବାରରେ ରହୁଥିବା ଗୁରୁ ଗୁରୁଜନ ମାନଙ୍କ ଠାରୁ, ମା ବାପା ଭାଇ ଭଉଣୀ ଜେଜେବାପା ଜେଜେମା, ଆଜିକାଲି ତ ନ୍ୟୁକ୍ଲିୟର ଫ୍ୟାମିଲି ହେଇଗଲାଣି, ଯୋଉ ଦୁଇ ତିନି ଜଣଙ୍କୁ ବି ସେ ଦେଖୁଛି ଫ୍ୟାମିଲିରେ, ସିଏ ଯେମିତି ତାଙ୍କ ଠାରୁ ଦେଖିକି ଶିଖିବା ଆରମ୍ଭ କରିଲେ ଭଲ ଜିନିଷଟା ଦେଖିକି ଶିଖୁ। ତେଣୁ ନବଜାତ ଶିଶୁଟିଏ ଯେତେବେଳେ ଧୀରେ ଧୀରେ ଧୀରେ ଧୀରେ ବଡ ହୁଏ ଏବଂ ଅନ୍ୟମାନଙ୍କ ଠାରୁ ଦେଖିକି କହିବା କରିବା ଶିଖିବା ସବୁ ଶିଖେ, ସେତେବେଳେ ଆମେ ଆମ ଭିତରେ ଭଲ ଆଚରଣ କରିବା ଏବଂ ସିଏ ଆମକୁ ଦେଖିକି ଅନୁସରଣ କରିବ, ଏବଂ ତାକୁ ଯେମିତି ମିଛ କହିବା ନାହିଁ ସତ କହିବା, ଏବଂ ଭଲ ଭଲ ଅଭ୍ୟାସ ତାକୁ ଆମେ ଶିଖେଇ ପାରିବା, ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦେବା, ପାଠରେ ମନୋନିବେଶ କରିବା, ଅଲଗା କିଛି କୋ କରିକୁଲାର ଆକ୍ଟିଭିଟିଜ କରିବା। ପିଲାମାନଙ୍କୁ ଆଜିକାଲି ଛୋଟ ବେଳୁ ଆମେ ଡ୍ୟାନ୍ସ କ୍ଲାସ, କରାଟେ, ଜୁଡୋ

0: ଏମିତି ବହୁତ ଜିନିଷ ଆମେ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜରେ ଦଉଛେ, ଯୋଉ ଜିନିଷ ଟିକେ ତାର ଇଣ୍ଟରେଷ୍ଟ ଅଛି ଆମେ ତାକୁ ଦବା, ନିଶ୍ଚିତ ଭାବରେ ପିଲାଟି ଭଲ ମଣିଷ ହେଇକି ଆଗକୁ ଯିବ ବୋଲି ମୋର ଆଶା। ଏବଂ ଏଇଠି କହିବା ପାଇଁ ଚାହିଁବି, ଆମେ ତା ଉପରେ ବେଶୀ ଷ୍ଟ୍ରେସ୍ ଦେବାନି, ମାନେ ପାଠ ପଢା ଉପରେ ହଉ ବା ଆପଣଙ୍କର କୋ କରିକୁଲାର ଆକ୍ଟିଭିଟିଜ ଉପରେ ହଉ। ବାପା ମା ଏବେ କଣ କରୁଛନ୍ତି, ପିଲାଟି ଯେତେବେଳେ ଟିକେ କହିବା ଶିଖୁଛି ପ୍ଲେ ସ୍କୁଲ ଯିବା ଆଜିକାଲି ତ ହେଇଗଲାଣି ମ୍ୟାଡମ ଗୋଟେ ଟ୍ରେଣ୍ଡ, ତ ଆମେ ସେତେବେଳେ କଣ କରୁଛେ ତା ଉପରେ ଷ୍ଟ୍ରେସ୍ ଦଉଛେ, ତାଙ୍କ ଝିଅ ଏମିତି କରୁଛି, ତାଙ୍କ ପୁଅ ଏମିତି କରୁଛି, ତ ଆମ ପୁଅ ଝିଅକୁ ବି ଆମେ ସେମିତି କରିବା, ସେଇଆ ନୁହେଁ। ପ୍ରଥମେ ଆମର ଲକ୍ଷ୍ୟ ହେବା ଉଚିତ ଯେ ଆମ ପିଲାଟି କେମିତି ଭଲ ମଣିଷ ହଉ, ତାପରେ ସେ ଯାହା କରୁ ଏଇଟା ଆମେ ସବୁବେଳେ ଜାଣିବା ଉଚିତ। ଆଉ ମାଟିର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଡମ, ଆଉ ନାରୀ ଚାହିଁଲେ ସବୁ କିଛି ପରିବର୍ତ୍ତନ କରିପାରିବ, ପିଲାଟି କେତେ ଆଗକୁ ଯିବ ଏବଂ ପିଲାଟି କେତେ ଭଲ ହେଇକି ବାହାରିବ ସେଇଟା ଗୋଟେ ମା ଉପରେ ପ୍ରଥମେ ନିର୍ଭର କରେ, ଏବଂ ତା ସହିତ ତାର ସପୋର୍ଟ ରହିବା ଦରକାର, ପରିବାର ବର୍ଗଙ୍କର ସମସ୍ତ ସଦସ୍ୟଙ୍କର ସପୋର୍ଟ ରହିବା ଦରକାର, ସହଯୋଗ ରହିବା ଦରକାର, ତେବେ ଯାଇକି ପିଲାଟି ନିଶ୍ଚିତ ଭାବରେ ଆଗକୁ ଯାଇପାରିବ।
1: ଆପଣ ଜଣେ ଟିଚର, ବହୁତ ଦିନ ସାରା ଭିତରେ ବହୁତ ପିଲାଙ୍କ ସହିତ ମିଶନ୍ତି, କଥା ହୁଅନ୍ତି, ସେମାନଙ୍କ ଭିତରେ ଚେଞ୍ଜେସ ବି ଆସୁଛି। ଆଜିକାଲି ଯେମିତି ଇଣ୍ଟରନେଟର ଯୁଗ ହେଇଗଲାଣି, ପିଲାମାନେ ବୟସକୁ ଯେତିକି ଜାଣିବା ଦରକାର ତାଠାରୁ ଅଧିକା ସେମାନେ ଜାଣୁଛନ୍ତି,
0: ଆଜ୍ଞା
1: କିନ୍ତୁ ସେଇଟା କେତେ ଦୂର ଠିକ? ବା ଆଉ ଗୋଟେ ଜିନିଷ ରହୁଛି, ଯେମିତି ଆପଣ କହିଲେ କି ମା ହଉଛି ପ୍ରଥମ ଗୁରୁ ଆଉ
0: ଆଜ୍ଞା
1: ଘର ହଉଛି ବିଦ୍ୟାଳୟ, ତ ସେଇ ମାହୋଲ ଘରେ ଘରେ ଆଜିକାଲି ସେଇ ଜିନିଷ ଆମେ ଦେଖିବାକୁ ପାଉଛନ୍ତି ଯେ ପ୍ୟାରେଣ୍ଟସ ମାନେ ଟାଇମ ଦବା ତ ଦୂରର କଥା, ନିଜେ ହିଁ ମୋବାଇଲରେ ଲ୍ୟାପଟପରେ ଏତେ ବିଜି ରହୁଛନ୍ତି, ତ ଛୁଆଙ୍କୁ ସମୟ ଦବାଟା କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି?
0: ନିଶ୍ଚିତ ଭାବରେ ବର୍ତ୍ତମାନ ମ୍ୟାଡମ ଆପଣ ଯେମିତି କହିଲେ, ମୁଁ ଜଣେ ଶିକ୍ଷୟିତ୍ରୀ ହିସାବରେ ଇଏ ମୋର ନିଜସ୍ୱ ଅନୁଭୂତି ମୁଁ କହିବା ପାଇଁ ଚାହିଁବି ଯେ ଜଣେ ୱାର୍କିଂ ଲେଡି ବା ଜଣେ କର୍ମଜୀବୀ ମହିଳା ପାଇଁ ବର୍ତ୍ତମାନ ପିଲାମାନଙ୍କୁ ସମୟ ଦେବା ବା ତା ନିଜ ପିଲାଙ୍କୁ ଗଢି ତୋଳିବା ଗୋଟେ ବହୁତ ବଡ ସମସ୍ୟା ହେଇକି ଦଣ୍ଡାୟମାନ ହେଇଛି ଆମ ସମ୍ମୁଖରେ। ଏବଂ ଯୋଉ ମୋବାଇଲ ମୋବାଇଲ କୋଉଠୁ ମ୍ୟାଡମ, ଆମେ ଆମେ ନିଜେ ତ ୟୁଜ୍ କରୁଛେ ଠିକ ଅଛି, ଆମେ ଛୋଟ ପିଲାଙ୍କୁ ଦଉନେ, ଯେତେବେଳେ ଆମେ ତାଙ୍କ ଆଖି ସାମ୍ନାରେ ଆମେ ରହୁଛେ, ତ ଯେତେବେଳେ ପିଲାଟି ଖାଇଲାନି ଆମେ ତାକୁ କଣ କଲେ ନା ଖାଇବ ବୋଲି ମୋବାଇଲଟେ ଧରେଇ ଦଉଛନ୍ତି, ସୁବିଧାବାଦୀ ହେଇଯାଉଛନ୍ତି। ଯେତେବେଳେ ଆମେ ଘରେ ରହୁନାହାନ୍ତି ପିଲା କଣ କରିବ, ସେଇ ଟିଭି ଦେଖିବ, ସେଇ ଇଣ୍ଟରନେଟ ସେଇ ମୋବାଇଲର ସାହାରା ନବ, ତାକୁ ତା ସହିତ ଖେଳିବା ପାଇଁ କଥା ହେବା ପାଇଁ କେହି ନାହାନ୍ତି। ଯଦି ଘରେ କେୟାରଟେକର କିଏ ଅଛି ସେ ଦେଖୁଛି ବା ଜଗୁଛି, କିନ୍ତୁ ତାର ଦିନ ବିତି ଯାଉଛି ସେଇ ଇଣ୍ଟରନେଟ ଏବଂ ମୋବାଇଲ ଏବଂ ଟିଭି ସହିତ, ସେ ବାପା ମାଙ୍କ କଥା ସେ ଜାଣିପାରୁନି। ଏଇଠି ଆମର ଗୋଟେ ଦାୟିତ୍ୱ ହୁଏ ଏବଂ କର୍ତ୍ତବ୍ୟ ହୁଏ ଯେ ଆମେ ବର୍ତ୍ତମାନର ଟେକ୍ନୋଲୋଜି ଯାହା ସମୟ ସହିତ ଆମେ ସମସ୍ତେ ପରିବର୍ତ୍ତନଶୀଳ, ମୁଁ କହୁନାହିଁ ଯେ ପିଲାମାନେ ମୋବାଇଲ ଜାଣନ୍ତୁ ନାହିଁ ବା ଶିଖନ୍ତୁ ନାହିଁ ବା ତାର ଉପଯୋଗ କରନ୍ତୁ ନାହିଁ, କରନ୍ତୁ, କିନ୍ତୁ ଆମେ ତାଙ୍କୁ ମୋବାଇଲ ଦ୍ୱାରା ବା ଟିଭି ଦ୍ୱାରା ବା ଇଣ୍ଟରନେଟ ଦ୍ୱାରା ଯୋଉ ଖରାପ ଜିନିଷ ସେମାନେ ଶିଖୁଛନ୍ତି ଏବଂ ଜାଣୁଛନ୍ତି ଏବଂ ତାଙ୍କ ଜୀବନରେ ସେଟା ଗୋଟେ କୁପ୍ରଭାବ ପକଉଛି, ସେଥିରୁ ଦୂରେଇ ରଖିବା ହଉଛି ଆମର ଦାୟିତ୍ୱ। ଆଉ ସେଥିପାଇଁ ଘର ପରିବାର ସଦସ୍ୟ ସମସ୍ତେ ଆମେ ସଚେତନ ହେବା, କାହିଁକି ନା ଯେତେବେଳେ ପିଲାଟି ଟିକେ ବଡ ହେଇଯାଏ ମ୍ୟାଡମ, ତାଙ୍କର ଆଡୋଲେସେଣ୍ଟ ପିରିୟଡ ଯେତେବେଳେ ପଳେଇ ଆସେ, ସେମାନେ ଖରାପ ଜିନିଷ ଆଡକୁ ବେଶୀ ନଜର ଦିଅନ୍ତି ଏବଂ ସେଇଟାକୁ ଆଗେ ଶିଖନ୍ତି, ସେମାନେ ଯୋଉଟା ମନା କରା ହୁଏ ସେମାନେ ସେଇଟା ଆଗେ କରନ୍ତି, ଦେଖିବେ ମାର୍କ କରିଥିବେ ଆପଣ। ଏବଂ ଆମେ ସମସ୍ତେ ସେଥିପାଇଁ ଧ୍ୟାନ ଦେବା, ସିଏ ମୋବାଇଲରେ ଭଲ ଜିନିଷ କେମିତି ଦେଖିବ, ଅଳ୍ପ ସମୟ ବ୍ୟବହାର କରିବ, ତାର ପାଠ ରିଲେଟେଡ୍ ଜିନିଷ ସେ ଦେଖିବ, ଆଉ ଯୋଉ ଜିନିଷ ଧରନ୍ତୁ ଗୀତ ନାଚ ହେଲା ବା କିଛି ଷ୍ଟୋରି ହେଲା କିଛି ଗପ ହେଲା ଯୋଉଥିରେ ଆମକୁ କିଛି ନୀତି ଶିକ୍ଷା ମିଳୁଛି, ଆମେ ସେଇଟା ତାକୁ ଟିଭିରେ ଲଗେଇବା, ଯେତେବେଳେ କିଛି ଭଲ ଜିନିଷ ହିଁ ତା ମୁଣ୍ଡରେ ପଶୁ। ଏବଂ ଯୋଉ ସଂସ୍କାରୀ ୱାର୍ଡଟା ଆପଣ ପ୍ରଥମ କହିଥିଲେ, ଯୋଉ ଶବ୍ଦଟି ଏବେ ଲୋପ ପାଇବାକୁ ବସିଲାଣି, ଶିଷ୍ଟାଚାର ସଂସ୍କାର ବର୍ତ୍ତମାନର ପିଲାମାନଙ୍କ ପାଖରେ ନାହିଁ। ଅନେକ ପିଲାଙ୍କ ସହିତ ଆମେ ଦିନରେ ଭେଟୁଛୁ, କଥା ହଉଛୁ, କଥାବାର୍ତ୍ତା ହଉଛୁ, ଯୋଉ ଗୁଣାତ୍ମକ ଶିକ୍ଷା ବର୍ତ୍ତମାନ ସରକାର ତାର କରିଛନ୍ତି ମାନେ ଆଗେଇ ନଉଛନ୍ତି ସେଇ ଅଭିଯାନକୁ, କିନ୍ତୁ ସେ ଭିତରେ ପିଲାମାନଙ୍କ ଭିତରେ ସଂସ୍କାର ଏବଂ ଶିଷ୍ଟାଚାରର କୋଉଠି ନା କୋଉଠି ଅଭାବ ରହୁଛି। ଏବଂ ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆମେ ଖାଲି ଦାୟୀ କରିବାଟା ଭୁଲ ହବ, ଏଥିପାଇଁ ପରିବାର ମଧ୍ୟ ଦାୟୀ, ମା ବାପା ଏମାନେ ପ୍ୟାରେଣ୍ଟସ ମାନେ ନିଶ୍ଚିତ ଭାବରେ ଦାୟୀ, କାହିଁକି ନା ଆମେ 6 ଘଣ୍ଟା ପିଲାମାନଙ୍କୁ ସ୍କୁଲରେ ଦେଖୁଛେ କିନ୍ତୁ ବାକି ସମୟ ସେମାନେ ଘରେ ବିତଉଛନ୍ତି, ଯୋଉଟାକି ଗୋଟେ ଭାଇଟାଲ ରୋଲ ତାଙ୍କର ଜୀବନର ମାନେ ଦୈନନ୍ଦିନ କାର୍ଯ୍ୟକ୍ରମରେ ପକଉଛି। ଏବଂ ସେଥିପାଇଁ ସେଇ ସମୟରେ ବି ସେ କିଭଳି ଭାବରେ ଅନୁଶାସନରେ ବାନ୍ଧି ହେବ, ତା ସହିତ ଏଣ୍ଟରଟେନମେଣ୍ଟ ସହିତ ନିଜର ପାଠପଢା ନିଜର କର୍ତ୍ତବ୍ୟ ନିଜର ଦାୟିତ୍ୱକୁ ଶିଖି ଶିଖି ଆଗକୁ ବଢିବ, ସେଥିପାଇଁ ପରିବାରର ଦାୟିତ୍ୱ ନିଶ୍ଚିତ ଭାବରେ ରହିବା ଦରକାର। ବର୍ତ୍ତମାନ କିନ୍ତୁ ତାହା ଖୁବ କମ ପରିବାରରେ ପରିଲକ୍ଷିତ ହଉଛି, କିନ୍ତୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଡମ ବସୁନ୍ଧରା କାର୍ଯ୍ୟକ୍ରମ ଏତେ ସୁନ୍ଦର କାର୍ଯ୍ୟକ୍ରମ ପ୍ରତ୍ୟେକ ମହିଳାମାନଙ୍କ ପାଇଁ, ମୁଁ ଏଇଠି ସମସ୍ତଙ୍କୁ ମଧ୍ୟ ଦେବାକୁ ଚାହିଁବି ଯେ ଆମେ ମାନେ ଟିକିଏ ସଚେତନ ହେବା। ନିଶ୍ଚିତ ଭାବରେ ଆମ ପାଖରେ ବର୍ତ୍ତମାନ ସମୟର ଅଭାବ, ସମସ୍ତଙ୍କ ପାଖରେ ବର୍ତ୍ତମାନ ସମୟର ଅଭାବ, ତେଣୁ ସମୟର ଅଭାବ ଭିତରେ ବି ଆମକୁ ଟିକିଏ ନା ଟିକିଏ ନଜର କରିବାକୁ ପଡିବ। ଯେତେ ସମୟ ବି ଆମେ ଘରେ ରହୁଛନ୍ତି, ପିଲାଟି ଆମ ପାଖରେ ରହୁଛି, ଆମେ ଟିକେ ତାକୁ ନଜର ଦେବା, ଟିକେ ଦେଖିବା ଭଲ କଥା କେମିତି ଶିଖିବ, ଜାଣିବ, ପଢିବ, ଆଗକୁ ବଢିବ, ତା ଭିତରେ କଣ ପ୍ରତିଭା ରହିଛି। ଭଲ, ଠିକ ଅଛି, ସେ ଭଲ ଗୀତ ଗାଉଛି, ଆମେ ତାକୁ ସେଇଥିରେ ନିୟୋଜିତ କରିବା। ସବୁବେଳେ ସେ
1: ମାନେ
0: ପାଠ
1: କୋଉଥିରେ
0: ପଢୁ,
1: ଇଣ୍ଟରେଷ୍ଟ ଅଛି, ପିଲାଟାର କୋଉ ନାଚରେ ଗୀତରେ କୋଉଥିରେ ଇଣ୍ଟରେଷ୍ଟ ଅଛି ସେଇଟା ନିଜେ ହିଁ ମା ହିଁ ଜାଣିପାରିବ ପ୍ରଥମେ।
0: ସେଇଟା ଜାଣିଲା ପରେ ଆମେ ତାଙ୍କୁ ସେଇଥିରେ ଦେଖନ୍ତୁ ମନୋନିବେଶ କରିଦେବା, ସେ ଖରାପ ଜିନିଷ ଆଡକୁ ବିଶେଷ ଭାବରେ ଯିବ ନାହିଁ। ଏଇଟା ମୁଁ ମୋର ଅନୁଭୂତିରୁ କହୁଛି ଏବଂ ମୁଁ ନିଜେ ସେଇ ଜିନିଷ କରିଆସିଛି ଯେ ମୁଁ ଗୋଟେ ଟିଚର ସହିତ ବି ମୁଁ ମୋର ଆର୍ଟିଷ୍ଟିକ ଲାଇଫ ଏବେ ବି ବଞ୍ଚୁଛି ଏବଂ ମୋ ପିଲା ପାଖରେ ମୁଁ ମଧ୍ୟ ସେଇ ଜିନିଷଟା କରେଇବାକୁ ଏବେଠୁ ଚେଷ୍ଟା କରେ। କାହିଁକି ନା ପ୍ରତ୍ୟେକ ଏ ସମୟ ଥରେ ହାତ ଛଡା ହେଇଗଲେ ମ୍ୟାଡମ ଆମେ ପାଇବାନି। ବର୍ତ୍ତମାନ ଯୋଉ ପିଲାଟି ଛୋଟ ଅଛି, ଆମେ ତାକୁ ବର୍ତ୍ତମାନରୁ ଶିଖେଇବା ସମୟର ସଦୁପଯୋଗ କେମିତି କରିବ, ଶିଷ୍ଟାଚାର ସହିତ କଥାବାର୍ତ୍ତା କେମିତି କରିବ, ନିଜର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିକି ସେ କିଭଳି ଭାବରେ ସେଥିରେ ଆଗକୁ ବଢିବ, ପାଠ ପ୍ରତି ତା ଦାୟିତ୍ୱ କ'ଣ ଅଛି, ବାପା ମାଙ୍କ ପ୍ରତି ଦାୟିତ୍ୱ କ'ଣ ଅଛି। ବର୍ତ୍ତମାନ ଠାରୁ ଟିକେ ଟିକେ ତାକୁ ଆମେ ଟ୍ରେସ ଦେବା ନାହିଁ, ତାକୁ ମାରପିଟ କରିବା ନାହିଁ, ଗାଳି ଗୁଲଜ କରିବା ନାହିଁ, ଶିଖେଇବା। ଆଉ ସମସ୍ତେ ଅସୁବିଧାର ସମ୍ମୁଖୀନ ହଉଛନ୍ତି, ମାନେ ସମସ୍ତଙ୍କ ପାଖରେ ଅନେକ ଗୁଡିଏ କାମ ଅଛି କରିବା ପାଇଁ, ତା ଭିତରେ ସେମାନେ ଷ୍ଟ୍ରେସ ଫ୍ରି ହେଇପାରୁନାହାନ୍ତି ଏବଂ ସେଇ ଯୋଉ ଯେତିକି ଷ୍ଟ୍ରେସ ସେମାନେ ହେଇକି ଆସୁଛନ୍ତି ବାହାରୁ, ସେଇଟା ପିଲାମାନଙ୍କ ଉପରେ ବାହାର କରୁଛନ୍ତି। ଗାଳି ଦଉଛନ୍ତି, ସେମାନେ ଯାହା ପଚାରୁଛନ୍ତି ତାଙ୍କୁ ଠିକ ଭାବରେ ଆନ୍ସର କରୁନାହାନ୍ତି, ତାଙ୍କ ସହ ସମୟ ବିତାଉ ନାହାନ୍ତି, ଏଇଟା ବି ବହୁତ ଜାଗାରେ ହଉଛି ଆମେ ଦେଖିବାକୁ ପାଉଛେ। କିନ୍ତୁ ଆମେ ଟିକେ ସଚେତନ ହେବା, କାହିଁକି ନା ସେଇ ଯୋଉ କୁନି ଜୀବନଟି ଆମ ଉପରେ ନିର୍ଭର କରେ ମ୍ୟାଡମ, ଆମେ ଯେମିତି ତାକୁ ନେବା ଆଗକୁ ସେ ସେମିତି ଯିବ।
1: ନିହାତି ଠିକ କଥା କହିଲେ। ପିଲାଟିକୁ ଗଢି ତୋଳିବାରେ ସମସ୍ତଙ୍କର ଅବଦାନ ରହୁଛି, ଘରେ ଯେତିକି ଲୋକ ଅଛନ୍ତି ସମସ୍ତଙ୍କର ସେଥିପ୍ରତି ଦୃଷ୍ଟି ଦବା, ଧ୍ୟାନ ଦବା ନିହାତି ଜରୁରୀ। କେତେକ ଜଏଣ୍ଟ ଫ୍ୟାମିଲି ତ ଆଜିକାଲି ଦେଖିବାକୁ ମିଳୁନି, ପିଲାମାନେ ଜଏଣ୍ଟ ଫ୍ୟାମିଲିରେ ବଢିଲେ ଟିକେ ତାଙ୍କର ଅଲଗା ପ୍ରକାର ସଂସ୍କାର ଥାଏ। ଏବେ ନ୍ୟୁକ୍ଲିୟର ଫ୍ୟାମିଲିରେ ପିଲାମାନେ ବଢିବା ଯୋଉ କହୁଛନ୍ତି ଏକୁଟିଆ ଫିଲ୍ କରିବା, ସେମାନଙ୍କ ସହିତ କଥା ହବା ପାଇଁ ଟାଇମ ସ୍ପେଣ୍ଡ କରିବାକୁ କେହି ନାହାନ୍ତି, ସେମାନେ ଇଣ୍ଟରନେଟ ଉପରେ ବେଶୀ ଡିପେଣ୍ଡେଣ୍ଟ ହେଇଯାଉଛନ୍ତି। ଆଗରୁ ଛୁଆବେଳେ ଆପଣଙ୍କର ବି ମନେ ଥିବ ଛୁଆମାନେ କାର୍ଟୁନ ଦେଖୁଥିଲେ, ଆଜିକାଲି
0: ଆଜ୍ଞା
1: ଛୁଆଙ୍କୁ କାର୍ଟୁନ ପସନ୍ଦ ନାହିଁ, ସେମାନେ କେବଳ ରିଲ୍ସ ଆଉ ସୋସିଆଲ ମିଡିଆରେ ୟୁଟ୍ୟୁବ ଇନଷ୍ଟା ଏଇଥିରେ ହିଁ ବେଶୀ ଖୁସି ହଉଛନ୍ତି। ତ
0: ଆଜ୍ଞା
1: ପ୍ୟାରେଣ୍ଟସ ମାନେ ଯଦି ନିଜେ ହିଁ ସେସବୁ ଜିନିଷରୁ ଦୂରରେ ରହିବେ ବା ନିଜେ ରିଲ୍ସ କରିବା ଦେଖିବାରୁ ଯଦି ଦୂରରେ ରହିବେ, ହୁଏତ ଛୁଆଙ୍କ ଉପରେ ୟାର ପ୍ରଭାବ ଟିକେ କମ୍ ପଡିବ ବୋଲି ଆପଣ ଭାବୁଛନ୍ତି କି?
0: ହଁ, ଦୂରେଇକି ରହିବାଟା କିନ୍ତୁ ମୁସ୍କିଲ ବୋଲି ମୁଁ ଭାବୁଛି। କାହିଁକି ନା ବର୍ତ୍ତମାନ ଯୁବପିଢି ଯେଭଳି ଭାବରେ ସେସବୁରେ ଆଡିକ୍ଟେଡ୍ ହେଲେଣି, ଆମେ ଗୋଟେ ମା ବାପା ହେଇସାରିଲା ପରେ ବି ସେଇ ଅଭ୍ୟାସଟା ଆମର ସମ୍ପୂର୍ଣ୍ଣ ଭାବରେ ଯିବ ନାହିଁ ମ୍ୟାଡମ। କିନ୍ତୁ ଗୋଟିଏ ଜିନିଷ ଆମେ କରିପାରିବା, ଆପଣ ଦେଖିବେ ଏଇଠି ରିଲ୍ସ କଥା ଯେତେବେଳେ କହିଲେ ବା ଯେକୌଣସି ଥିମ୍ ଆପଣ ନିଅନ୍ତୁ, କଣ୍ଟେଣ୍ଟ ନିଅନ୍ତୁ ଆପଣ, ୟୁଟ୍ୟୁବ ହଉ ବା ଯେକୌଣସି ସୋସିଆଲ ମିଡିଆ ହଉ, ଅନେକ
1: ମାନେ
0: ଭଲ
1: ପିଲାମାନେ
0: ଭଲ କଣ୍ଟେଣ୍ଟ।
1: ପ୍ୟାରେଣ୍ଟସ କୁ ଦେଖିକି କମ୍ ଶିଖୁଛନ୍ତି ଆଉ ରିଲ୍ସ ଆଉ ୟୁଟ୍ୟୁବର ମାନଙ୍କୁ ଦେଖିକି ବେଶୀ
0: ବେଶୀ
1: ଶିଖୁଛନ୍ତି?
0: ଶିଖୁଛନ୍ତି, ସେଇଥିପାଇଁ ମୁଁ କହିବାକୁ ଚାହୁଁଛି ଏଠି ପ୍ୟାରେଣ୍ଟସ ମାନଙ୍କୁ ଯେ ଆପଣ ମାନେ ଆପଣ ମାନଙ୍କ ପସନ୍ଦରେ ପରିବର୍ତ୍ତନ ଆଣନ୍ତୁ। ଯଦି ଆପଣ ମାନେ ଗୋଟେ କମେଡି ଯୋଉଟା କି ପିଲା ଜାଣିବା ଉଚିତ ନୁହେଁ ସେଇଭଳି ରିଲ୍ସ ଆପଣ ମାନେ ଦେଖୁଥିବେ, ଯେତେବେଳେ ପିଲାଟି ଆପଣଙ୍କ ପାଖରେ ଥିବ ଆପଣ କଣ୍ଟେଣ୍ଟରେ ପରିବର୍ତ୍ତନ ଆଣନ୍ତୁ। ଅନେକ ଭଲ ଭଲ ଜିନିଷ ବି ମ୍ୟାଡମ ଇଣ୍ଟରନେଟରେ ଅଛି, ଅନେକ ଭଲ ଭଲ କଣ୍ଟେଣ୍ଟ ବି
1: ନିହାତି ନିହାତି
0: ଆମ
1: ବହୁତ
0: ସାମ୍ନାକୁ
1: ଭଲ
0: ଆଣୁଛନ୍ତି
1: ଜିନିଷ
0: ଲୋକ।
1: ଅଛି। ମାନେ ଯୋଉ ଜିନିଷ ଆମେ ଜାଣିବା ପାଇଁ ହେଲେ କୋଉ ବହି ପଢୁଥିଲେ ୟା ତ କୋଉ ଏକ୍ସପର୍ଟ କୁ ଯାଇକି ପଚାରୁଥିଲେ, ଏବେ ଆମକୁ ନେଟୱର୍କ ମାଧ୍ୟମରେ ସେସବୁ ଜିନିଷ ବହୁତ ଇଜିଲି ଜଣା ପଡି ଯାଉଛି। ସେ କିଛି ବି ମେଡିସିନ ବିଷୟରେ ହଉ, କୌଣସି ନୂଆ ଟପିକ ବିଷୟରେ ନଲେଜ ଗେନ୍ କରିବାକୁ ହେଲେ ଆମେ ପାଇ ଯାଉଛନ୍ତି, କିନ୍ତୁ ତାର ସଦୁପଯୋଗ କରିବା ବଦଳରେ ମତେ ଲାଗୁଛି ୟାର ବ୍ୟାଡ ଇଫେକ୍ଟଟା ପ୍ୟାରେଣ୍ଟସଙ୍କ ଉପରେ ବି ରହୁଛି, ଯାହାର ପ୍ରଭାବ ଛୁଆଙ୍କ ଉପରେ ବି ପଡୁଛି।
0: ନିଶ୍ଚିତ ଭାବରେ ମୁଁ ସେଇ ଜିନିଷଟା ହିଁ କହିବା ପାଇଁ ଚାହୁଁଛି ଯେ ଅନେକ ଭଲ ଜିନିଷ ଅଛି, କଣ୍ଟେଣ୍ଟ କ୍ରିଏଟର ମାନେ କିଛି କିଛି ଭଲ ଭଲ ଥିମ୍ ବି ନଉଛନ୍ତି, ଆପଣ ମାନେ ଦେଖନ୍ତୁ ଯେ ସେଥିରେ କିଛି ମୋରାଲ ରହୁଛି, ଆପଣଙ୍କର କିଛି ନୀତି ଶିକ୍ଷା ସେମାନେ ଦଉଛନ୍ତି, ତ ଲାଷ୍ଟକୁ ଗୋଟେ ମେସେଜ ଦଉଛନ୍ତି, ସେହିପରିକା ରିଲ୍ସ ଆପଣ ମାନେ ପିଲାମାନଙ୍କୁ ଦେଖେଇଲେ କିଛି ଅସୁବିଧା ନାହିଁ ତ? ଦିନକୁ ସେ ଯଦି କିଛି ସମୟ ପାଇଁ ବି ଆପଣଙ୍କ ସହିତ ବସି ମୋବାଇଲଟି ଦେଖୁଛି, ତାହେଲେ ସେ ସେଇ ଭଲ ଜିନିଷ ଦେଖୁ, ନିଶ୍ଚିତ ଭାବରେ ତା ମୁଣ୍ଡରେ ସେ ଭଲ ଜିନିଷଟି ପଶିବ ରିଲ୍ସ ମାଧ୍ୟମରେ। ଆମେ ତ ପୁରାପୁରି ଭାବରେ ଆଉ ବର୍ତ୍ତମାନ ସେ ଯୁଗରେ ନାହାନ୍ତି ଯେ ମୋବାଇଲ ଠାରୁ ଏବଂ କମ୍ପ୍ୟୁଟର ଠାରୁ ଇଣ୍ଟରନେଟ ଠାରୁ ଆମେ ପୁରା ଛୁଆଙ୍କୁ ଦୂରେଇକି ରଖିପାରିବା, ସେଇଟା ପସିବୁଲ ନୁହେଁ।
1: ପସିବୁଲ
0: ତାଙ୍କ
1: ନୁହେଁ,
0: ତାଙ୍କ
1: କାହିଁକି ନା
0: ପାଠ
1: ମେନ୍ ତ
0: ପଢାରେ ବି
1: ଆଜିକାଲି ଅନଲାଇନ ପାଠ ପଢା ବି ହେଇଗଲାଣି,
0: ପୁରା ପୁରା
1: ହୋମୱାର୍କ ବି
0: ହେଇଗଲାଣି। ଆଜ୍ଞା
1: ଦଉଛନ୍ତି, ଫୋନ ମାଧ୍ୟମରେ ତ ପିଲା ନିହାତି ତାଙ୍କର ପ୍ରୋଜେକ୍ଟ ୱାର୍କ ଠୁ ଆରମ୍ଭ କରିକି ହୋମୱାର୍କ ସବୁ କିଛି ତାଙ୍କୁ ଫୋନ ଦବାକୁ ହିଁ ପଡିବ।
0: ପଡିବ। ତେଣୁ କରି ବାପା ମାଙ୍କର ପସନ୍ଦ ବଦଳୁ ଏବଂ ତାଙ୍କୁ ସେମାନେ ସେଇ ଗୋଟେ ଗୋଟେ ଯୋଉ କୁହନ୍ତିନି ଛାଞ୍ଚରେ ପକେଇଦେବା, ସେହିପରି ଭାବରେ ତାଙ୍କୁ ଗୋଟେ ସେମିତି ସେମାନେ ଆଇଡିଓଲୋଜିରେ ପକେଇ ଦିଅନ୍ତୁ।

0: କିନ୍ତୁ ଯେ ପିଲାଟି ସବୁବେଳେ ଭଲ ଦେଖିବ, ମୁଁ କହୁନି ଖରାପ ତା ଲାଇଫ ରେ ଆସିବନି, ଆସିବ, କିନ୍ତୁ ସେ କେମିତି ଗ୍ରହଣ ନ କରି ଭଲ ଜିନିଷଟାକୁ ଗ୍ରହଣ କରୁ, ସେଟା ବାପା ମାଙ୍କର ଦାୟିତ୍ୱ ଏବଂ ଘର ପରିବାରରେ ଯେତେ ଜଣ ବି ସଦସ୍ୟ ଅଛନ୍ତି ସମସ୍ତଙ୍କର ଦାୟିତ୍ୱ। ଆମେ ପିଲାଟି ସହିତ ଟିକେ ଫ୍ରେଣ୍ଡସିପ ରଖିବା, କଥାବାର୍ତ୍ତା କରିବା, ତାର ନିଜର ହେବା, ଯୋଉ ଖରାପ ଜିନିଷ ବି ତା ସଂସ୍ପର୍ଶରେ ଆସୁଛି ସେ କେମିତି ଭାବରେ ଆମ ସହିତ ସେୟାର କରିପାରୁ ମ୍ୟାଡମ, ସେଇଟା ଗୋଟେ ବହୁତ ବଡ ଜିନିଷ। ଆମ ସହିତ ସେ ବାଣ୍ଟି ପାରୁ ଯେ ଆଜି ମୋ ସହିତ ଏମିତି ଖରାପ ବ୍ୟବହାର ହେଲା ବା ଏଇଟା ମୁଁ ଆଜି ଖରାପ ଜିନିଷ ଏମିତି ଦେଖିଲି, ସେ କହିପାରୁ, ସେତିକି ଭୟ ତା ଭିତରେ ନ ରହୁ। ସେ ମାଆକୁ କହୁ, ସେ ବାପାଙ୍କୁ କହୁ, ସେ ଜେଜେଙ୍କୁ କହୁ, ଜେଜେବାପାଙ୍କୁ କହୁ, ଏମିତି ସବୁ ସେ କହିପାରୁ। କହିଲେ ଯାଇକି ଆମେ ତାର ସେ ସମସ୍ୟାକୁ ଦୂରୀଭୂତ କରିପାରିବା, ତାର ଯୋଉ ମନରେ ଡାଉଟ ଅଛି, ଯୋଉ କୋଶ୍ଚିନ୍ ଅଛି, ତାକୁ ମଧ୍ୟ ଆମେ ସଲ୍ଭ କରିପାରିବା, ତେବେ ଯାଇକି ପିଲାଟି ଭଲ ଆଡକୁ ଯିବ। ଏବଂ ଆମେ ଯଦି ତାକୁ ମାନେ ସବୁବେଳେ ଗୋଟେ ପ୍ରେସରରେ ରଖୁଥିବା, ଗୋଟେ ଭୟଭୀତ କରିକି ରଖୁଥିବା, ସବୁବେଳେ ମାଡ ଗାଳିରେ ରଖୁଥିବା, ତାକୁ ଯଦି ଆମେ ନା ନା ମୋବାଇଲ ତ ଛୁଇଁବୁନି, ସେ ଆଗେ ସେଇଟା ପ୍ରତି ହିଁ ସେ ଆଡିକ୍ଟେଡ ହବ।
1: ନିହାତି
0: ତେଣୁ କରି ଏଥିରେ ଆମର ଦାୟିତ୍ୱ ଅନେକ ରହୁଛି, ଆମେ ଟିକେ ନିଜ ପସନ୍ଦକୁ ବଦଳିବା, ଟିକେ ପ୍ୟାରେଣ୍ଟସ ଭାବରେ ଆମର ଦାୟିତ୍ୱକୁ ନେଇକି ଆମେ ଆଗକୁ ଚାଲିବା। ମୋବାଇଲ ଛାଡିକି ଆମେ ତ ବଞ୍ଚି ହିଁ ପାରିବାନି, କିନ୍ତୁ ଆମେ ସେଇ ଦାୟିତ୍ୱରେ ଆମେ ଟିକେ ଆଗେଇ ଯିବା ଏବଂ ଆମ ପିଲାଙ୍କୁ ବି ନେବା ପାଇଁ ଚେଷ୍ଟା କରିପାରିବା। ଏଟଲିଷ୍ଟ ଆମ ଭିତରେ ଯେତିକି ବି ସମୟ ରହୁଛି ଆମେ ଟିକେ ଚେଷ୍ଟା କରିବା।
1: ନିହାତି ମ୍ୟାଡମ ବହୁତ ସୁନ୍ଦର କଥା କହିଲେ। ଶ୍ରୋତା ଭଉଣୀ ମାନେ ନିଶ୍ଚୟ ସଚେତନ ହେଇଥିବେ ଏବଂ ଆକୁ କାମରେ ମଧ୍ୟ ଲଗେଇବେ। ଆମ
0: ଆଜ୍ଞା,
1: କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣଙ୍କୁ ବି ନମସ୍କାର।

0: ଭଉଣୀ, ଆକାଶବାଣୀ ଏବେ 90 ବର୍ଷରେ ପଦାର୍ପଣ କରିସାରିଛି। ଆକାଶବାଣୀ ବହୁତ କିଛି ଅବଦାନ ଦେଇଛି। ଅନେକ କଳାକାରମାନଙ୍କୁ ତାଙ୍କର ପ୍ରତିଭାକୁ ବିକଶିତ କରିବାରେ ସାହାଯ୍ୟ କରିଛି। ଛୋଟ ପିଲାଙ୍କଠୁ ଆରମ୍ଭ କରି ମହିଳା, ଯୁବକ, ବୟସ୍କ ଲୋକମାନଙ୍କୁ ମନୋରଞ୍ଜନ କରିବା ସହିତ ସେମାନଙ୍କୁ କାମ କରିବାରେ ଯେତେବେଳେ ଅସୁବିଧା ହୁଏ, ବିଲରେ କାମ କରିବାକୁ ହେଉ ବା ମହିଳାମାନଙ୍କୁ ରୋଷେଇ କଲାବେଳେ ହେଉ, ରେଡ଼ିଓର ଅଭ୍ୟାସ ଯାହାର ଲାଗିଯାଇଛି ସେମାନେ ରେଡ଼ିଓ ବାଜିଲେ ହିଁ କାମ କରିପାରନ୍ତି। ତେବେ ରେଡ଼ିଓ ଏବେ କ'ଣ ଆମ ପାଇଁ ଦେଇଛି ବା ଆଗକୁ କ'ଣ ଆଣୁଛି ସେ ବିଷୟରେ ଶୁଣିବା ଏକ ଆଲୋଚନା। ଆମ ସହିତ ଅଛନ୍ତି ମୃତ୍ୟୁଞ୍ଜୟ ସାମଲ।
1: ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଅଣ୍ଟିରେ ଧରି ଆକାଶବାଣୀ ଏବେ ପାଳନ କରୁଛି ପ୍ରସାରଣର ଗୌରବମୟ 90 ବର୍ଷ। 1936 ମସିହା ଜୁନ୍ 8 ତାରିଖରୁ ବିଧିବଦ୍ଧ ଭାବରେ ଭାରତ ସରକାରଙ୍କର ରାଷ୍ଟ୍ରୀୟ ପ୍ରସାରକ ଭାବରେ ଏ ଯାତ୍ରା ଆରମ୍ଭ କରିଥିଲା ଏବଂ ସେବେକାର ଅଲ୍ ଇଣ୍ଡିଆ ରେଡ଼ିଓ ଆଜି ଆକାଶବାଣୀ ଭାବରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟତନ୍ତ୍ରୀରେ ପ୍ରତିଧ୍ୱନିତ ହେଉଛି। 1930 ମସିହାରେ ସରକାରୀ ନିୟନ୍ତ୍ରଣକୁ ଆସିଥିବା ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍ 1936 ମସିହା ଜୁନ୍ 8 ତାରିଖରେ ଅଲ୍ ଇଣ୍ଡିଆ ରେଡ଼ିଓ ଏବଂ ପରବର୍ତ୍ତୀ ସମୟରେ 1956 ମସିହାରେ ଆକାଶବାଣୀ ନାଁ ବହନ କରି ଦେଶବାସୀଙ୍କୁ ଯୋଗାଇ ଚାଲିଛି ଶିକ୍ଷା, ସୂଚନା ଓ ମନୋରଞ୍ଜନର ଖୋରାକ। 20ଶ ଶତାବ୍ଦୀର 2ୟ ଦଶକରେ ଅର୍ଥାତ୍ 1920ରୁ 23-25 ଭିତରେ କେତୋଟି ବେସରକାରୀ ସୌଖୀନ ବେତାର ସଂସ୍ଥାରୁ ଆରମ୍ଭ ହୋଇଥିଲା ଭାରତୀୟ ପ୍ରସାରଣ। ତେବେ ଏହି ପ୍ରସାରଣ ରୂପ ନେଇଥିଲା ଆକାଶବାଣୀ ଜରିଆରେ ଏବଂ ସାରା ଦେଶର ଏବେ 98% ଇଲାକାରୁ ଅଧିକ ଭାଗରେ ଶୁଣାଯାଇପାରୁଛି ଆକାଶବାଣୀ। 500ରୁ ଅଧିକ ପ୍ରସାରଣ କେନ୍ଦ୍ର ରହିଛି ଆକାଶବାଣୀର ଏବଂ 146ଟି ଭାଷା ଆଉ ଉପଭାଷାରେ ଆକାଶବାଣୀ ପ୍ରସାରଣ କରୁଛି ତାର କାର୍ଯ୍ୟକ୍ରମ ଗୁଡ଼ିକ। ଇଏ ପାଲଟିଛି ବିଶ୍ୱର ସର୍ବବୃହତ ପ୍ରସାରଣ ସଂସ୍ଥା। ଆମ ଦେଶର ସ୍ୱାଧୀନତା ସଂଗ୍ରାମକୁ ଇଏ ବଳ ଦେଇଥିଲା ବେଳେ ଦେଶର ଏକତା ଆଉ ସଂହତିକୁ ବଜାୟ ରଖିବାରେ ଆକାଶବାଣୀ ମଧ୍ୟ ପ୍ରମୁଖ ଭୂମିକା ଲିଭେଇ ଆସିଛି। ଶ୍ରୋତାଙ୍କୁ ଦେଶର ଗୌରବମୟ ଇତିହାସ ସମ୍ପର୍କରେ ସୂଚନା ଦେଇ ଦେଶ ପ୍ରେମ ଜାଗରିତ କରିଛି। ନୂଆ ନୂଆ ଚାଷ ପଦ୍ଧତି ସମ୍ପର୍କରେ ସଚେତନ କରାଇ ଭାରତର ସବୁଜ କ୍ରାନ୍ତିକୁ ଆଗକୁ ବଢ଼ାଇଛି। ନିୟମିତ ଜ୍ଞାନ ବିଜ୍ଞାନର ପ୍ରସାରଣ କରି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର କୁହେଳିକୁ ଅନେକ ମାତ୍ରାରେ କମ୍ କରିପାରିଛି। ନାଟକ, ରୂପକ, ଆଲୋଚନା, ପ୍ରଶ୍ନୋତ୍ତର, ସଙ୍ଗୀତ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ନିରକ୍ଷର ଜନଗଣଙ୍କୁ ଦେଶ ବିଦେଶର ଚଳଣୀ, ରୀତିନୀତି, ସାଂସ୍କୃତିକ, ସାମାଜିକ, ରାଜନୈତିକ ଚିତ୍ର ଆଦିର ଅବତାରଣା କରି ଅଣଆନୁଷ୍ଠାନିକ ଭାବରେ ଶିକ୍ଷିତ, ମାର୍ଜିତ ତଥା ସଚେତନ କରିବାରେ ଆକାଶବାଣୀ ବେଶ ସହାୟତା ପ୍ରଦାନ କରିଛି। କହିବାକୁ ଗଲେ ଆକାଶବାଣୀ ଆମ ଦେଶର ସବୁଠାରୁ ପୁରୁଣା ଆଉ ବିଶ୍ୱସନୀୟ ଜନସଂଯୋଗ ମାଧ୍ୟମମାନଙ୍କ ମଧ୍ୟରୁ ଗୋଟିଏ। ଆକାଶବାଣୀର ସମ୍ବାଦ ନିଶ୍ଚିତ ଭାବରେ ଅନ୍ୟାନ୍ୟ ସମ୍ବାଦ ମାଧ୍ୟମ ଗୁଡ଼ିକଠାରୁ ଭିନ୍ନ, ନିଷ୍ପକ୍ଷ ତଥା ସତ୍ୟ ସମାଚାର ପ୍ରସାରଣ କରି ସବୁଠାରୁ ବିଶ୍ୱସନୀୟ ସମ୍ବାଦ ମାଧ୍ୟମ ପାଲଟି ପାରିଛି ଆକାଶବାଣୀ। ବେସରକାରୀ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ଭଳି ଅତିରଞ୍ଜିତ ସମ୍ବାଦ ପରିବେଷଣ କରେ ନା ଆକାଶବାଣୀ। ଆକାଶବାଣୀର ଏହା ନୀତି ବିରୋଧ। ସେଇଥିପାଇଁ ଗ୍ରାମାଞ୍ଚଳର ଅନେକ ଲୋକ କଥା କଥାକେ କହି ପକାନ୍ତି, ଆକାଶବାଣୀ ଯାହା କହେ ସତ କହେ, ରେଡ଼ିଓ ଯାହା କହେ ଥରେ କହେ। ସବୁ ଅତ୍ୟାଧୁନିକ ସୁବିଧା ଥିବା ମହାନଗରୀ ଠାରୁ ସେଇଥିପାଇଁ ଦେଶର ଆଭ୍ୟନ୍ତରୀଣ ତଥା ଉପାନ୍ତ ଇଲାକାର ବିଜୁଳି ନଥିବା ନିପଟ ମଫସଲ ଜଙ୍ଗଲ ପର୍ଯ୍ୟନ୍ତ ଆକାଶବାଣୀର ପ୍ରସାରଣ ଶୁଣାଯାଇ ପାରୁଥିବାରୁ ସବୁ ବର୍ଗର ଶ୍ରୋତାଙ୍କ ପାଇଁ ଆକାଶବାଣୀ ହେଇପାରିଛି ଗୁରୁତ୍ୱପୂର୍ଣ୍ଣ। ଆପଣ ଜାଣିଲେ ଖୁସି ହେବେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ 1947 ମସିହା ଅଗଷ୍ଟ 15 ତାରିଖର ମଧ୍ୟରାତ୍ରିରେ ଯେତେବେଳେ ସ୍ୱାଧୀନତା ପ୍ରାପ୍ତି କଲା ଆମ ଦେଶ, ସେତେବେଳେ ଦେଶବାସୀଙ୍କୁ ଅତି ଉଲ୍ଲସିତ ସ୍ୱରରେ ସ୍ୱାଧୀନତାର କ୍ଷଣକୁ ଟ୍ରାଷ୍ଟ ୱିଥ୍ ଡେଷ୍ଟିନି ଭାଷଣ ମାଧ୍ୟମରେ ସମ୍ବୋଧିତ କରିଥିଲେ। ପୁଣି 12 ନଭେମ୍ବର ସେଇ 1947 ମସିହାରେ ଦେଶର ଜନକ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଏବଂ ଶେଷ ଥର ପାଇଁ ଆକାଶବାଣୀ ଷ୍ଟୁଡିଓରୁ ଦେଶ ବିଭାଜନ ଯୋଗୁଁ କୁରୁକ୍ଷେତ୍ରରେ ରହିଥିବା ଶରଣାର୍ଥୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ନେତାଜୀ ସୁଭାଷ ବୋଷ ମଧ୍ୟ ଆକାଶବାଣୀକୁ ତାଙ୍କର ଦେଶ ପାଇଁ ଉଦ୍ବୋଧନ ଦେବାକୁ ମାଧ୍ୟମ କରିଥିଲେ ଏବଂ ଏଇଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସାରଣ ଦେଶବାସୀଙ୍କୁ ଆକାଶବାଣୀ ଜରିଆରେ ଦେଇଛନ୍ତି ଆମର ରାଷ୍ଟ୍ରୀୟ ନେତାମାନେ, ସମାଜସେବୀମାନେ। ଏବଂ ଦେଶ ସଙ୍କଟରେ ପଡ଼ିଥିଲା ବେଳେ ବହୁ ସମୟରେ ଦେଶର ଅନେକ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏମାନେ ସମ୍ବୋଧିତ କରିଛନ୍ତି ଦେଶକୁ। 1965 ଏବଂ 1971 ମସିହାରେ ଯେଉଁ ଯୁଦ୍ଧକୁ ସାମ୍ନା କରିଥିଲା ଆମ ଦେଶ, ସେତେବେଳେ ଦେଶବାସୀଙ୍କର ମନୋବଳକୁ ଦୃଢ଼ ରଖିବା ପାଇଁ ଆଉ ଦେଶ ପ୍ରାଣତା ସେମାନଙ୍କ ଭିତରେ ବଜାୟ ରଖିବା ପାଇଁ, ବୃଦ୍ଧି କରିବା ପାଇଁ ଆକାଶବାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯେଉଁମାନେ ଦେଶର ସୀମାନ୍ତ ଇଲାକାରେ ବସବାସ କରିଥାନ୍ତି ସେହିମାନଙ୍କ ପାଇଁ ଆକାଶବାଣୀର ପ୍ରସାରଣ ଗୁଡ଼ିକ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ସେତେବେଳେ ଦେଶବାସୀଙ୍କ ମନରେ ଏକତା, ଅଖଣ୍ଡତା ବଜାୟ ରଖିବା ପାଇଁ ଆକାଶବାଣୀ ଯେଉଁ ପ୍ରସାରଣ ଗୁଡ଼ିକ ସେତେବେଳେ କରିଥିଲା, ତାହା ଆଜି ବି ଅନେକ ସମୟରେ ଆଲୋଚିତ ହୋଇଥାଏ ଏବଂ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ଆଣିଥାଏ। ଆପଣମାନେ ଲକ୍ଷ୍ୟ କରିଥିବେ, ଅତୀତ ବର୍ଷ ମାନଙ୍କ ପରି ଏବେ ବି ଦେଶର ଦୁଃସ୍ଥିତି ସମୟରେ ଆକାଶବାଣୀ ତାର ପ୍ରସାରଣ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରିଥାଏ। ଯେମିତି କୋଭିଡ ସମୟରେ ବାତ୍ୟା ଭଳି, ବନ୍ୟା ଭଳି ରାଷ୍ଟ୍ରୀୟ ବିପତ୍ତି ସମୟରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ର ମୁଖ୍ୟମାନେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରସାରଣ କରିଥାନ୍ତି, ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥାନ୍ତି ଏବଂ ଆକାଶବାଣୀ ଏଇଭଳି ତାର ଏଇ ସ୍ୱତନ୍ତ୍ର ପ୍ରସାରଣର ଗରିମାକୁ ଅତୁଟ ରଖିଛି। ବର୍ତ୍ତମାନର ମାନ୍ୟବର ପ୍ରଧାନମନ୍ତ୍ରୀ ଆକାଶବାଣୀକୁ ତାଙ୍କ ମାସିକ ରେଡିଓ ପ୍ରସାରଣ ମନ୍ କି ବାତ୍ ମାଧ୍ୟମରେ ଶ୍ରୋତାଙ୍କର ଆହୁରି ନିକଟତର କରିଛନ୍ତି ତଥା ଆହୁରି ବିଶ୍ୱସନୀୟ ମଧ୍ୟ କରିପାରିଛନ୍ତି। ଆକାଶବାଣୀର ସଂଗ୍ରହାଳୟ ବହୁ ଜନନେତା, ବୈଜ୍ଞାନିକ, ସମାଜସେବୀ, ସଙ୍ଗୀତଜ୍ଞ, ଲୋକ କଳାକାର, ଅଭିନେତା ଅଭିନେତ୍ରୀ, ଶିକ୍ଷାବିତ୍, ଚିନ୍ତକ ମାନଙ୍କର କଥା, ଅଭିଭାଷଣ, ଅଭିନୟ ଓ ଗାୟନର ଅମୂଲ୍ୟ ଗନ୍ତାଘର। ଉତ୍ତର ପିଢ଼ିଙ୍କ ପାଇଁ ଏସବୁ ବିରଳ ଶବ୍ଦ ସମ୍ପଦ ଆମ ଦେଶର ବିକାଶରେ ନିଶ୍ଚିତ ଭାବରେ ସହାୟକ ହେବ। ଭିନ୍ନ ଭିନ୍ନ ବୟସର ବର୍ଗ ଏବଂ ରୁଚିକୁ ଆଧାର କରି ଆକାଶବାଣୀ ନିୟମିତ ପ୍ରସାରଣ କରୁଥିବା ତାର ବିବିଧ ବର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକ ଏବେ ବି ଶ୍ରୋତାଙ୍କ ହୃଦୟରେ ସୃଷ୍ଟି କରେ କମ୍ପନ। ଆକାଶବାଣୀର ଚମକ ଏବେ ବି ଅମଳିନ। ବ୍ୟବସ୍ଥାଗତ ନିଷ୍ପତ୍ତି ଏବଂ ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତକର୍ତ୍ତା ନିଯୁକ୍ତି ଯେତେ ତ୍ୱରାନ୍ୱିତ ହେଇପାରିବ, ଆଗାମୀ ଦିନରେ ଆକାଶବାଣୀ ସେତେ ଦୀପ୍ତିମନ୍ତ ହେବ। ଏତିକି କହିବି ଯେ 90 ବର୍ଷ ବୟସ୍କ ଆକାଶବାଣୀ କେବଳ ଏକ ପ୍ରସାରଣ ସଂସ୍ଥା ନୁହେଁ, ଇଏ ଭାରତର ସ୍ୱର, ସଂସ୍କୃତି ଏବଂ ବିବେକ ମଧ୍ୟ।
0: ସ୍ୱଚ୍ଛ ଭାରତ ଅଭିଯାନଟି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ସଫେଇ ଅଭିଯାନ। ପ୍ରତ୍ୟେକ ଗାଁରୁ ସହର ଯାଏ ସଫେଇ ପାଇଁ ଭାରତ ସରକାରଙ୍କ ଦ୍ୱାରା ଏହି ଯୋଜନାଟି ଆରମ୍ଭ କରାଯାଇଛି। ଅକ୍ଟୋବର 2, 2014 ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଦିନ ରାଜଘାଟଠାରେ ଆରମ୍ଭ କରାଯାଇଥିଲା ଏହି ସ୍ୱଚ୍ଛ ଭାରତ ଅଭିଯାନ। ଭାରତ ସରକାର 2 ଅକ୍ଟୋବର 2019 ସୁଦ୍ଧା ପୂରା ଭାରତକୁ ସ୍ୱଚ୍ଛ ଭାରତ ରୂପେ ପରିଣତ କରିବାର ଉଦ୍ଦେଶ୍ୟ ରଖିଥିଲେ। ଆମ ଦେଶକୁ ସ୍ୱଚ୍ଛ ଭାରତ ରୂପେ ପରିଣତ କରିବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ରହିବା ଦରକାର। ସ୍କୁଲମାନଙ୍କରେ ଶିକ୍ଷକ ଓ ଛାତ୍ର ଏହି ଯୋଜନାରେ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଯୋଗଦାନ କରୁଛନ୍ତି। ଆମ ଦେଶର ପ୍ରତ୍ୟେକ ନାଗରିକ ଯଦି ଟିକେ ସଚେତନ ହେବେ, ଆମ ଦେଶ ଏକ ସ୍ୱଚ୍ଛ ଓ ସୁନ୍ଦର ଦେଶ ଭାବେ ଜଣାଯିବ। ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପଟି ନେଇଛନ୍ତି, ତାହା ନିଶ୍ଚୟ ସଫଳ ହୋଇପାରିବ। ଆଜି ତ ସମୟ ହେଇଯାଇଛି ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
2: ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସବିତା ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ 3 ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପଲୋଡ଼ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7 ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
4: 12 ସାଲ ଅଗର କମ୍ପେୟାର କରୁ ମୈଁ ତୋ ଏକ ହି ଚିଜ କହା ଇକୋନୋମି ମେ ଏକ୍ସପୋର୍ଟ ମେ ଇନଫ୍ରାଷ୍ଟ୍ରକ୍ଚର ମେ ତୋ ଜୋ ବେସିକ ଚିଜେ ହୈଁ ଏଜୁକେଶନ ମେ IIT ଏମ୍ସ ମେଡିକାଲ କଲେଜ ୟେ କଈ ଐସେ ସୱାଲ ହୈ ମୋଦୀ ନେ ବେସିକ ଚିଜୋ କୋ 12 ସାଲ ମେ ଉଚାଇଓ ପର ଲେ ଜାନେ କା କାମ କିୟା ହୈ।
3: ସ୍ୱଚ୍ଛ

0: ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି, ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ, ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି, ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि ରାଜସ୍ଥାନ ଓ ଝାଡ଼ଖଣ୍ଡ ସାମାନ୍ୟ ସେ କମ୍ ଉଷ୍ଣଲହର ହେବାର ସମ୍ଭାବନା ହେ।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବା ବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିସୋସ୍ କ୍ୱେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ରାଉଣ୍ଡ ଟେବୁଲ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ରାଉଣ୍ଡ ଟେବୁଲ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ସର୍ବାଧିକ 3 ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠାରୁ ଆରମ୍ଭ ହେବ। କାଲିଠାରୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣ ଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ

0: ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ରୁ ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ କରାଯାଇଥିବା ବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲ୍ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850 1900 ତୁଳନାରେ 1.3 ଡିଗ୍ରୀରୁ 1.9 ଡିଗ୍ରୀ ସେଲସିୟସ୍ ଅଧିକ ରହିବ।
1: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଗ୍ରୀଷ୍ମ ପ୍ରବାହ ଓ ଜଳସଙ୍କଟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପ୍ରଚଣ୍ଡ ଖରାରେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଓ ଶିଶୁ ତଥା ବୟସ୍କମାନଙ୍କ ଯତ୍ନ ନେବାକୁ କୁହାଯାଇଛି।

0: ପାଣିପାଗ କେନ୍ଦ୍ରର ଏଭଳି ଆକଳନ ପରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି,
1: ତା ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ୍ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ୍ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ୍ ରହିବାର ସୁବିଧା।
0: ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଭବନରେ ହେବାକୁ ଥିବା ବୈଠକରେ 12 ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଜୟନ୍ତୀ ରଥଙ୍କର ଆଜି ସକାଳେ 70 ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: अमर गीतों की रचयिता कवि प्रदीप की सुपुत्री मितुल प्रदीप साझा कर रही है अपने पिता कवि प्रदीप के जीवन से जुड़ी कुछ यादें।
1: जैसे उनके कपड़े बहुत ही सादे रहते थे, कभी भी सफेद के सिवा उन्होंने पहना नहीं, एकदम सीधे सादे व्यक्ति। लेकिन उन्होंने बच्चों के ऊपर कभी भी अपना सिद्धांत लादा नहीं, लेकिन वो सिद्धांत से चलते थे तो हम देखते थे उनको, तो वो चीजें हम में अपने आप से आ गई।
0: तो सुनना न भूले कार्यक्रम उजाले उनकी यादों के 31 मई शाम 4 बजे सिर्फ विविध भारती पर।
2: जो शहीद हुए हैं।
3: ଏତେବେଳ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍ରେ 189.3 meter ତଥା 1584 kHz ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1 ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତାରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଏବେ ଆପଣଙ୍କ ପ୍ରିୟ ସଙ୍ଗୀତର କାର୍ଯ୍ୟକ୍ରମ ସରସରିତର ମୂର୍ଚ୍ଛନା ଇନ୍ଦ୍ରଧନୁ। ମୁଁ ଆପଣଙ୍କ ସଙ୍ଗୀ ଗୋପୀନାଥ। ଆଜିର ଏହି ସ୍ୱରମୟ ଆସରରେ ରହିଛି କିଛି ମନଛୁଆ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତ, ତା ସାଙ୍ଗକୁ ଆଲବମ୍ ଗୀତ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ସଙ୍ଗୀତର ଯାତ୍ରା।

ପ୍ରେମର ମଧୁର ଅନୁଭୂତି ଓ ମନର ଅକୁହା କଥାକୁ ଅତ୍ୟନ୍ତ ସୁନ୍ଦର ଭାବରେ ନେଇ ଆସିଛି ଏହି ଗୀତ ଆଜିର ପ୍ରଥମ ଗୀତର ଉଦିତ ନାରାୟଣ ଏବଂ ଅଲକା ଅଗ୍ନିଙ୍କ କଣ୍ଠରେ ଏହାର ମନୋହର ସଙ୍ଗୀତ ସୃଷ୍ଟି କରିଛନ୍ତି ବିଶାଲ ଭରଦ୍ୱାଜ।

ପ୍ରେମର ମିଠା ଅନୁଭୂତି ଓ ହୃଦୟର କୋମଳ ଭାବନାକୁ ସୁରରେ ସଜାଇ ଆସିଛି ଆଜିର ପରବର୍ତ୍ତୀ ଗୀତ। ଶୁଣିଲେ ମନ ନିଜେ ନିଜେ ସଙ୍ଗୀତରେ ଭାସିଯାଏ। ଚୁରା ଲିଆ ହେ ଚଳଚ୍ଚିତ୍ର ଚୁରା ଲିଆ ହେ ତୁମ୍ନେ ଏହି ସୁନ୍ଦର ଗୀତଟିକୁ ସୁମଧୁର କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସାନ୍। ସଙ୍ଗୀତର ରୂପ ଦେଇଛନ୍ତି ହିମେଶ ରେଶମିଆ।

ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କଥା ଆସିଲେ କିଛି ଗୀତ ଆଜି ମଧ୍ୟ ଶ୍ରୋତାଙ୍କ ହୃଦୟରେ ସେହି ପୁରୁଣା ସୁଗନ୍ଧ ନେଇ ବଞ୍ଚି ରହିଛି। ଆଜିର ପରବର୍ତ୍ତୀ ଗୀତଟି ସେହିପରି ଏକ ଚିରସ୍ମରଣୀୟ ଓଡ଼ିଆ ସ୍ୱର, ବଜାରେ ବାଜା ସାଥୀ, ଓଡ଼ିଆ ଚଳଚ୍ଚିତ୍ର ଅଭିଳାଷ। କଣ୍ଠଦାନ କରିଛନ୍ତି ହେମଲତା ଏବଂ ଫକୀର ପଟ୍ଟନାୟକ। ସଙ୍ଗୀତର ରୂପ ସୃଷ୍ଟି କରିଛନ୍ତି ସରୋଜ ପଟ୍ଟନାୟକ।

ଆସରର ଶେଷ ପ୍ରସ୍ତୁତି ଓଡ଼ିଆ ଚଳଚ୍ଚିତ୍ର ଗୀତ ଅଭିମନ୍ୟୁ। ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ସଙ୍ଗୀତ ଯାତ୍ରାର ଶେଷ ସୁରକୁ ଉପଭୋଗ କରନ୍ତୁ ଏବଂ ଶୁଣନ୍ତୁ ଏହି ମନମୋହନୀୟ ଓଡ଼ିଆ ଗୀତ।

ଶେଷ ହେଲା ସ୍ୱରୀଶ୍ରୀତର ମୂର୍ଚ୍ଛନା ଇନ୍ଦ୍ରଧନୁ ଆକାଶବାଣୀ କେନ୍ଦ୍ରଝର ଏଥର ପ୍ରସ୍ତୁତିରେ ଛୋଟ ମୋର ଗାଁଟି ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଶାଲିଗ୍ରାମ ପାତ୍ର।

0: ମୋ ନାଁ ଭକ୍ତବନ୍ଧୁ ମହାନ୍ତ, ଥାନା ପାଟଣା, ଜିଲ୍ଲା କେନ୍ଦୁଝର, ଗାଁଟା ଅଙ୍କୁରା, ଆଉ ସାହିଟା ହଉଛି ଝପା ସାହି।
1: ଅଙ୍କୁରା ଝପା ସାହି ପାଟଣା କେନ୍ଦୁଝର।
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ତେବେ ଆଜ୍ଞା, ଆପଣଙ୍କର ଗାଁର ନାଁ ହଉଛି ଅଙ୍କୁରା।
0: ଆଜ୍ଞା।
1: ଏଇ ଅଙ୍କୁରା ଗାଁକୁ ଯଦି ଜଣେ ଅଜଣା ଲୋକ ପହଞ୍ଚିବା ପାଇଁ ଚାହିଁବ, ଆଜ୍ଞା ଆସିବା ପାଇଁ ଚାହିଁବ, ସେ କେମିତି କଣ ପହଞ୍ଚିବ ଆପଣଙ୍କ ଗାଁରେ?
0: ହଁ, ଯଦି କେନ୍ଦୁଝର ଆଡୁ ଆସିବ ତାହେଲେ ମାଇନିଂ ଯୋଉ ରାସ୍ତାଟା ଅଛି ନା, ମାଇନିଂ ଦେଇକି ମଇଦାନ କେଲ କେନ୍ଦୁବୁଷି ରାସ୍ତା ଦେଇକି ପଳେଇ ଆସିବ ସିଧା। ତାପରେ କୁଡ଼ା ବୋଲିକିରି ଗୋଟେ ଛକଟା ଅଛି, ଛକରୁ ବାମକୁ 2 କିଲୋମିଟର ଆସିଲେ ଆମ ଗାଁଟା ପଡିଥାଏ ଅଙ୍କୁରା। ଆଉ ଅଙ୍କୁରାରୁ 1.5 କିଲୋମିଟର ଆସିଲେ ଆମ ସାହିକୁ ପଡିଥାଏ, ଆମ ସାହିଟା ପଡିଥାଏ ଝପା ସାହି।
1: ଝପା ସାହି ମାନେ ଅଙ୍କୁରାର ଗୋଟେ ସାହି ହଉଛି ଝପା ସାହି।
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ତେବେ ଆମେ ଆଜି ଯୋଉଠି ଅଛନ୍ତି ଇଏ ହଉଛି ଝପା ସାହି।
0: ଆଜ୍ଞା।
1: ଏଇ ଝପା ସାହିକୁ ପହଞ୍ଚିବା ପାଇଁ କେବଳ ଏଇ ଗୋଟିଏ ରାସ୍ତା ରହିଛି ନା ଅଲଗା ଦିଗରେ ମଧ୍ୟ ରାସ୍ତା ରହିଛି?
0: ହଁ, ସେଇଟା ଗୋଟେ ରାସ୍ତା ଅଛି, ତାପରେ ଅଲଗା ରାସ୍ତା ଅଛି ବାଦଳି ଟାଙ୍ଗଣପଡାରୁ ଆଉ 1.5 କିଲୋମିଟର ରାସ୍ତା ଆସିଲା ପରେ ବାଦଳି ଘୋଡ଼ା ଛକ ବୋଲିକିରି ଅଛି। ବାଦଳି ଘୋଡ଼ା ଛକରୁ ଆଉ ଟିକେ ଜଷ୍ଟ ଆଗେଇକିରି ଡାହାଣ ପଟେ ଅଛି ଗୋଟେ ବସ୍ ଷ୍ଟାଣ୍ଡ, ବସ୍ ଷ୍ଟପେଜ ସେଇଟା। ଆଉ ବାମ ପଟେ ଅଛି ମୋରମ ରାସ୍ତାଟା, ସେଇଠୁ 1.5 କିଲୋମିଟର ଆସିଲେ ଆମ ସାହି ଝପା ସାହି।
1: ଜଣେ ଯଦି ଚାହିଁବ ଦୁଇପଟରୁ ଆସିପାରିବ?
0: ଆଜ୍ଞା ଆଜ୍ଞା, ସିଆଡୁ ବି ଆସିପାରିବ, ଇଆଡୁ ଆସିପାରିବ।
1: ଆଜ୍ଞା।
0: ଆଉ ପାଟଣା ଆଡୁ ଆସିବ, ଆମ ପାଟଣା ବ୍ଲକ ଯୋଉ ଅଛି ସେ ବ୍ଲକ ପଳେଇ ଆସିବ, ଇଆଡେ ଆମର କେନ୍ଦୁଝର ରାସ୍ତାକୁ ସିଆଡେ ଆସିଲା ବେଳକୁ 4.5 କିଲୋମିଟର ଆସିଲା ବେଳକୁ ଏକ୍ସାଇଜ ଅଫିସଟା ଅଛି, ସେ ଏକ୍ସାଇଜ ଅଫିସକୁ ଟିକେ ଜଷ୍ଟ ଆଗେଇକିରି ଡାହାଣକୁ ପଡିବ ଆମର ସେ କଚା ରାସ୍ତାଟା, ମୁରୁମ ରାସ୍ତାଟା, ସେ ରାସ୍ତାରେ ପଳେଇ ଆସିଲେ ଆମ ସାହିକୁ ଝପା ସାହିକୁ ଆଗେ ପ୍ରବେଶ କରିବା। ଆଉ
1: ଆଜ୍ଞା ଆଜ୍ଞା, ମୋଟାମୋଟି କେତେ ବାଟ ହଉଛି କେନ୍ଦୁଝର ସହରରୁ ବା କେନ୍ଦୁଝର ବଜାରରୁ?
0: କେନ୍ଦୁଝର ବଜାରରୁ ମାଇନିଂ ଦେଇକି ଆସିଲେ 31 କିଲୋମିଟର ହବ ଆମ
1: ଗାଁ।
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ତେବେ ଗାଁରେ ପହଞ୍ଚିବା ପାଇଁ ରାସ୍ତାଘାଟର ସୁବିଧା କଣ ଅଛି, କେମିତି କଣ ରାସ୍ତା ଅଛି ଟିକେ କହିବା ଆମକୁ?
0: ହଁ, ଗାଁକୁ ପହଞ୍ଚିବା ପାଇଁ ଅବଶ୍ୟ ରାସ୍ତା ଟିକେ ଭଲ ଅଛି, ପିଚୁ ରାସ୍ତା ହେଇଛି, କିନ୍ତୁ ଆମ ସାହିକୁ ଆସିବାଟା ପୁରା ସମ୍ପୂର୍ଣ୍ଣ କଦର୍ଯ୍ୟ ରାସ୍ତା, ପୁରା ବର୍ଷା ଦିନରେ ଆସିବା ଯିବା ଆସିବାଟା ବାଇକ୍ରେ ଟିକେ କି ଚାରିଚକିଆ କି ଛଅଚକିଆରେ ଆସିବାଟା ଟିକେ କଷ୍ଟ ହୁଏ, ଆଉ ଖରା ଦିନରେ ଜଣାପଡ଼େନି ଟିକେ ବାହାରି ଯାଉ।
1: ମାନେ ଏଇ ଯୋଉ ଝପା ସାହି କହୁଛନ୍ତି ଆପଣ, ଏଇ ଝପା ସାହିକୁ ପିଚୁ ରାସ୍ତା ବା କଂକ୍ରିଟ ରାସ୍ତା ହେଇପାରି ନାହିଁ ଏ ଯାଏ?
0: ନାହିଁ।

0: ଆଉ ଯଦି ଆମେ ଭୌଗୋଳିକ ଅବସ୍ଥିତି ଦେଖିବା ଗାଁର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କଣ ସବୁ ରହିଛି?
1: ଉତ୍ତରରେ ବୈତରଣୀ ନଦୀ ଅଛି, ଦକ୍ଷିଣରେ ଡାଙ୍ଗରପଡ଼ା ଗାଁ ଅଛି, ବାଦରିଘରା ସାହି,
0: ଆଜ୍ଞା,
1: ଆଉ ପଶ୍ଚିମରେ କାଇଁଝର ନଦୀ ଅଛି, ଛୋଟ ଛୋଟ ହୁଡ଼ି ପର୍ବତ ଭଳିଆ ଅଛି, ବଡ ବଡ ପୋଖରୀ ବି ଅଛି, ଆଉ ପୂର୍ବରେ ନୂଆପଡ଼ା ଗାଁଟା ଅଛି।
0: ନୂଆପଡ଼ା?
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ଆଉ ଗାଁର ଚାଷ ଜମି କୋଉ ଦିଗରେ ରହିଲା?
1: ଚାଷ ତ ସବୁ ଦିଗରେ ଅଛି, କିନ୍ତୁ ଗାଁର ଆମର ଯଦି ଅଙ୍କୁରା ଗାଁର ଯଦି ଦେଖାଯାଏ ତାହେଲେ ଦକ୍ଷିଣ ଦିଗରେ ବେଶୀ ହବ।
0: ଆମ
1: ସାଇଡ୍ ମାନେ ପଶ୍ଚିମ ଦିଗରେ ହବ।
0: ଆଜ୍ଞା, ଚାଷବାସ ହୁଏ ନା ଗାଁରେ?
1: ହଁ, ଚାଷବାସ ହୁଏ।
0: କଣ ସବୁ ଚାଷ ହୁଏ?
1: ଚାଷ ତ ମୁଖ୍ୟ ଚାଷ ଧାନ, ତାପରେ ଚିଲା ବାଦାମ, ମକା ବି କିଏ କେମିତି କରନ୍ତି, ପନିପରିବା, ଏମିତି ବାର ମାସ ଚାଷ ଲାଗି ରହିଛି।
0: ଆଜ୍ଞା ଆଜ୍ଞା, ମାନେ ବର୍ଷ ସାରା ଚାଷ ହଉଥାଏ?
1: ଆଜ୍ଞା।
0: ଚାଷବାସ ପାଇଁ ପାଣିର ଆବଶ୍ୟକତା ରହିଛି ବା ଜଳର ବିନା ଆମେ ଚାଷ କରିପାରିବା ନାହିଁ, ତେବେ କଣ ସବୁ ସୁବିଧା ରହିଛି ଜଳସେଚନର?
1: ପାଣି ତ ବିଶେଷ ସେମିତି ସୁବିଧା ନାହିଁ, କିନ୍ତୁ ଆମ ସେ ଉପର ପାଣି ଉପରେ ନିର୍ଭର କରିକିରି ବର୍ଷା ଦିନଟା ଚାଷ ହୁଏ। ଆଉ
0: ବାକି ଯୋଉ ଦିନ ମାନଙ୍କରେ ଆପଣ ତ କହୁଛନ୍ତି ଯେ ବର୍ଷ ସାରା ଚାଷ ହୁଏ ଏଠି ବୋଲି,
1: ବର୍ଷ ସାରା କହିଲେ ଏଲଆଇ ପଏଣ୍ଟ ଯୋଉ ବୈତରଣୀ ଅଛି ସେଇଠୁ ତିନିଟା ପଏଣ୍ଟ ଅଛି, ତ ଗତ ବର୍ଷ ହେଇଥିଲା, ଏ ବର୍ଷ ଉଠେଇଲେ ନାହିଁ ଟିକେ, ଗତ ବର୍ଷ ଚାଷ କରିକି ଟିକେ ଧାନ ଚାଷ କରିକିରି ଟିକେ କ୍ଷତି ସହିଲେ ତ ଚାଷୀ ମାନେ,
0: ଆଚ୍ଛା,
1: ତେଣୁକରି ଏ ବର୍ଷ ଏତେ ଗୁରୁତ୍ୱ ଦେଲେ ନାହିଁ।
0: ଓହୋ, ତେଣୁ ଏ ବର୍ଷ ଜମି ପଡିଆ ପଡିଛି।
1: ଆଉ ତାପରେ ଏଇ ପାଖଶାଳା ବଗିଚା ଯୋଉ ଘର ବାଡିରେ ଯୋଉ ବଗିଚା ଅଛି ଟିକେ ଟିକେ ସମସ୍ତେ ଚାଷ କରୁଛନ୍ତି,
0: ନିଜ ନିଜ ବାଡିରୁ କରୁଥିବେ? ଆଉ
1: ଆଜ୍ଞା, ନିଜ ବଗିଚାରେ।
0: ଆଜ୍ଞା, ସେ କିନ୍ତୁ ବିକ୍ରି ଗୋଟା ହଉନଥିବ ବୋଧ ହୁଏ ଯଦି ବାଡିରେ ହିଁ କରୁଛନ୍ତି?
1: ହଁ, ନିଜ ଖାଇବା ସେତିକି ହଉଛି, ତାପରେ କେତେ ଜଣ ଅଛନ୍ତି ବିକ୍ରି ବଟା କରୁଛନ୍ତି।
0: ଆଜ୍ଞା ଆଜ୍ଞା। ଆଉ ଏ ଗାଁରେ କେତେ ଲୋକ ବସବାସ କରୁଛନ୍ତି, ଲୋକ ସଂଖ୍ୟା?
1: ଗାଁରେ ତ ପ୍ରାୟ 2022 ପାଖାପାଖି ହେଇଯିବ, 2000 ଉପରେ ହେବ, କିନ୍ତୁ ଆମ ସାହିରେ ସାହିରେ ହବ ଆମର 500।
0: ଆଜ୍ଞା ଆଜ୍ଞା। କୋଉ କୋଉ ଜାତି ବା କୋଉ କୋଉ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି?
1: ସାଉଁତି, ଭାତୁଡ଼ି, ଭୂୟାଁ, କମାର, ମାହାନ୍ତ, ମୁଣ୍ଡା, ପାତ୍ର ସେଠି,
0: ଆଜ୍ଞା,
1: ଆଉ ବାବୁ ସିଂ, ଆଉ ପଟ୍ଟନାୟକ ଘର ଗୋଟେ ଅଛି, ଏମିତି ସବୁ ମିଶିମିଶା ଅଛନ୍ତି ଆଉ 12-13 ପ୍ରକାର ଜାତି ଲୋକ।
0: ଆଜ୍ଞା ଆଜ୍ଞା। ତେବେ ଆପଣମାନଙ୍କ ଭିତରେ ସମ୍ପର୍କ କଣ କେମିତି ଅଛି ଭାଇଚାରା?
1: ଭଲ ସମ୍ପର୍କ ଅଛି,
0: କାରଣ ସୁଖବେଳେ ତ ସମସ୍ତେ ସାଥିରେ ରହନ୍ତି, ଯଦି କେବେ କାହାର ବିପଦ ପଡିଲା ବା ଦୁଃଖ ପଡିଲା ସେତେବେଳେ ଆପଣମାନେ ବା ଗାଁ ଲୋକମାନେ କଣ କେମିତି ସାହାଯ୍ୟ କରନ୍ତି ସେ ଲୋକକୁ?
1: ହଁ, ସମସ୍ତେ ସମସ୍ତଙ୍କର ଦୁଃଖରେ ସୁଖରେ ସହଭାଗୀ ହୁଅନ୍ତି, ସମସ୍ତେ ସମସ୍ତଙ୍କର ସୁଖ ଦୁଃଖ ପଡିଲେ ଯାଆନ୍ତି, ଏମିତି ସାମାନ୍ୟ ଭୋଜି ଭାତ ହେଲେ ବି, ବାହାଘର କି ସୁଧ ଘର ହେଲେ ବି ସମସ୍ତେ ସମସ୍ତଙ୍କୁ ଡାକା ଡାକି ମାନେ କରନ୍ତି।
0: ବହୁତ ଭଲ କଥା ଆଜ୍ଞା। ତେବେ ସାଧାରଣତଃ ଗାଁର ଲୋକମାନେ କଣ କରନ୍ତି ବା କେମିତି କଣ ପେଟ ପୋଷନ୍ତି, ଚଳଣି କେମିତି?
1: ଚଳଣି 60% ସେ ଚାଷ ଉପରେ ନିର୍ଭର କରନ୍ତି,
0: ବାକି ସମସ୍ତେ
1: ଆଉ ଏନର୍ଜି କାମ କରନ୍ତି, ତାପରେ ଇଏ ବେଙ୍ଗଲ, ତାମିଲନାଡୁ, ଚେନ୍ନାଇ ଆଡେ ଯାଆନ୍ତି କାମ କରିବା ପାଇଁ ଆଉ
0: ବାହାର ରାଜ୍ୟକୁ।
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ଚାକିରି ମଧ୍ୟ କରିଥିବେ ଲୋକମାନେ ସବୁ?
1: ଚାକିରି ହଁ, ଚାକିରି ବି କରୁଛନ୍ତି, କିନ୍ତୁ ଏତେ ନାହିଁ, ଏମିତି କମ୍ପାନୀ ଚାକିରି ବହୁତ ଗୁଡ଼େ କରୁଛନ୍ତି, ସରକାରୀ ଚାକିରି ଖୁବ କମ ଅଛନ୍ତି ଆଉ।
0: ଆଜ୍ଞା ଆଜ୍ଞା। ଏତେ ବଡ ଗାଁ ଆପଣଙ୍କର ଅଙ୍କୁରା, ଆଉ ତା ଭିତରେ ଆମେ ଯୋଉ ସାହିରେ ଅଛନ୍ତି ଇଏ ହଉଛି ଝପା ସାହି, ଏଇ ଝପା ସାହି ଭଳି କେତୋଟି ସାହି ରହିଛି ଏଇ ଅଙ୍କୁରା ଗାଁରେ?
1: ଆହୁରି 3 ଅଛି।
0: କଣ କଣ ସବୁ ସାହି ଗୁଡିକର ନାଁ?
1: ସେଗୁଡା ତଳ ସାହି ବା ପାତର ସାହି, ତାପରେ ମଝି ସାହି, ସେଟା ମଝି ସାହି ଭୂୟାଁ ସାହି, ଆଉ ଉପର ସାହି ସେଟା ସ୍କୁଲ ସାହି କୁହନ୍ତି, ଶାନ୍ତି ସାହି ବି କୁହନ୍ତି ସେଟା।
0: ଆଜ୍ଞା ଆଜ୍ଞା ଆଜ୍ଞା। ତେବେ ଏଇ ଯୋଉ ସାହି ଗୁଡିକ

0: କହିଲେ ଆପଣ, ଏ ସାହି ସବୁ ଲାଗି ଲାଗି ଅଛି ନା ଦୂର ଦୂରରେ ରହିଛି?
1: ହଁ, ସେ ତିନିଟା ସାହି ଯୋଉ କହିଲି ନା, ସେ ତଳ ସାହି, ମଝି ସାହି ଆଉ ଉପର ସାହି, ସେଗୁଡା ଲାଗି ଲାଗି ଅଛି। ଆଉ ଆମର ସେଇଟା ପ୍ରାୟ 1.5 କିଲୋମିଟର କି 1 କିଲୋମିଟର ଡିଷ୍ଟାନ୍ସରେ ଅଛି, ଆଉ
0: ଦୂରରେ ଅଛି।
1: ଆଜ୍ଞା
0: ଆଜ୍ଞା ଆଜ୍ଞା।

0: ଗାଁର ଘର ଗୁଡିକ କଣ କେମିତି ରହିଛି? କାରଣ ଆଜିକାଲି ତ ସରକାର କହୁଛନ୍ତି ଯେ ନଡ଼ା ଛପର ଘରକୁ ସବୁ ହଟାଇ ଦେବା ବା ନଡ଼ା ଛପର ଘର ପ୍ରାୟ ଦେଖିବାକୁ ମିଳୁନାହିଁ, ସମସ୍ତଙ୍କ ପାଇଁ ପକ୍କା ଘର ବ୍ୟବସ୍ଥା କରାଯାଉଛି, ତ ଏଇ ଗାଁରେ ଘର ଗୁଡିକ ସବୁ କଣ କେମିତି ଅଛି?
1: ହଁ, ପୂର୍ବରେ ଯେମିତି ଥିଲା ସେଇ କୁଡିଆ ଘର, ନଡ଼ା ଛପର ଘର, ଖପର ଘର ଅଛି, ଏବେ ତ ଆଜବେଷ୍ଟ ବାହାରିଲା ନା, ସେ ଆଜବେଷ୍ଟ ବହୁତ ଘର ଅଛି, ମାନେ 50ରୁ ଅଧିକ ହେଇଯିବ ଆଜବେଷ୍ଟ ଘର। ତାପରେ କିଛି ଖପର ଘର ଅଛି, ଆଉ ଟାଇଲ ଘର ଅଛି, ଆଉ ଏଇ ଯୋ ଆବାସ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇଛନ୍ତି, ସେଗୁଡା ବି ତାଙ୍କର ହାତରୁ କିଛି କିଛି ମିଶେଇକିରି ଟିକେ ଟିକେ ବଡ କରୁଛନ୍ତି। ଆଉ
0: ଆଜ୍ଞା ଆଜ୍ଞା,
1: 70% ଲୋକ ପାଇସାରିଛନ୍ତି ଘର,
0: ଯୋଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନା।
1: ଆଜ୍ଞା।
0: ଆଚ୍ଛା ଆଚ୍ଛା, ମାନେ ଯୋଉମାନେ ପ୍ରକୃତ ହିତାଧିକାରୀ ସେଇମାନେ ହିଁ ପାଇଛନ୍ତି ଘର, ନା ଏମିତି ଅଯୋଗ୍ୟ ଲୋକମାନେ ମଧ୍ୟ ଘର ହାତେ ନେଇଛନ୍ତି?
1: ସତ କଥା କହିଦେବି ବୋଲେ ପ୍ରକୃତ ହିତାଧିକାରୀ ସେମାନେ ବି ପାଇଛନ୍ତି, ତାପରେ କାହାକୁ ଆଉ ଅଯୋଗ୍ୟ ବୋଲିକିରି କୁହାଯାଇ ପାରିବ? ସେମାନେ ଅବଶ୍ୟ ସମସ୍ତେ ପାଇଛନ୍ତି, ସମସ୍ତେ ପାଇବା ଯୋଗ୍ୟ ଥିଲେ ଆଉ
0: ସମସ୍ତେ ପାଇଛନ୍ତି।
1: ହଁ ହଁ
0: ଆଜ୍ଞା ଆଜ୍ଞା, ତେବେ ଏଇ ଗାଁରେ ଆଉ କଣ ସବୁ ଅସୁବିଧା ରହିଛି?
1: ଅସୁବିଧା କହିଲେ ସେ ମୁଖ୍ୟ ସମସ୍ୟା ହବ ଆମ ସାଇଡ଼ରେ ପୁରା ପାନୀୟ ଜଳ, ପିଇବା ପାଣିଟା ସେଇଟା ଟିକେ ମେନ୍ ସମସ୍ୟା ରହିଛି। ଆଉ ପାନୀୟ ଜଳ ବ୍ୟବସ୍ଥା ସେଇଟା ମୁଖ୍ୟ ସମସ୍ୟା ରହିଛି, ଆଉ ରାସ୍ତା ଘାଟର ସେଇଟା ରାସ୍ତା ସବୁଦିନ ରାସ୍ତା ପାଇଁ ଯିବା ଆସିବା ପାଇଁ ଟିକେ ସମସ୍ୟା ରହିଛି।
0: ଆଜ୍ଞା ଆଜ୍ଞା, ଏଇ ସାଇଡ଼ ସିନା ଆଜ୍ଞା ଦୂରରେ ରହିଛି ମୁଖ୍ୟ ଗାଁ ଠାରୁ, କିନ୍ତୁ ଅନ୍ୟ ଯୋଉ ସାହି ତିନି ରହିଛି ସେଥିରେ
1: ସେଥିରେ ପାନୀୟ ଜଳ ଠିକ ଅଛି, ସବୁ ଠିକ ଅଛି ସେଠି। ଖାଲି କେଜଣ ଏଇ ଆବାସ ଯୋଜନା ଘର ପାଇନାହାନ୍ତି, ଆଉ ନାନ ସବୁ ଠିକ ଅଛି।
0: ଆମ ସରକାର ତ କିଏ କହୁଛନ୍ତି ଯେ ପ୍ରତି ଘରକୁ ନଳ ଯୋଗେ ପାଣି ପହଞ୍ଚିବ,
1: ଆମର ନଳ ଅଛି କିନ୍ତୁ ପାଣି ନାହିଁ, ଆଉ
0: ଏ ଯାଏ ଆସି ନାହିଁ ପାଣି।
1: ଆଜ୍ଞା,
0: କିନ୍ତୁ ଅନ୍ୟ ସାହି ମାନଙ୍କର ପାଣି ଆସୁଛି?
1: ହଁ, ଅନ୍ୟ ଯୋଉ ସାହି ତିନିଟା କହିଲି, ସେ ତଳ ସାହି, ଉପର ସାହି, ମଝି ସାହି, ସବୁ ସାହିରେ ପହଞ୍ଚୁଛି, କିନ୍ତୁ ଆମ ସାହି ଝପା ସାହିକୁ ଆସୁନି ଆଉ।
0: କିନ୍ତୁ ଏଇଠି ପାଣି ଆସିବାର ଅସୁବିଧା ରହିଲା କୋଉଠି, ମାନେ କୋଉଠି ପାଇପ୍ ଫାଟି ଯାଇଛି ନା ପାଣି ମୂଳରୁ ହିଁ ଆସି ନାହିଁ?
1: ନାଇଁ, ଆମର ଟିକେ ଦୂର ରହୁଛି ତ, ଟିକେ ଉଚ୍ଚାରେ ରହିଲୁ ତ, ସେଗୁଡା ସମସ୍ତେ ଏକାବେଳେ ଛାଡୁଛନ୍ତି, ତ ସମସ୍ତେ ପାଇପ୍ ଗୁଡା ଖୋଲି ଦଉଛନ୍ତି, ଆମ ଆଡକୁ ପହଞ୍ଚୁ ନାହିଁ ଆଉ।
0: ଓହୋ, ମାନେ ସଂଯୋଗ ହେଇଛି କିନ୍ତୁ ପାଣି ପହଞ୍ଚୁ ନାହିଁ?

କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ସମ୍ପାଦନା ଏବଂ ଉପସ୍ଥାପନାରେ ଥିଲି ଆପଣଙ୍କ ସତୀର୍ଥ ମୁଁ ସାଲେଗ୍ରାମ ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆଜି ପାଇଁ ରହୁଛୁ ଶ୍ରୋତା ବନ୍ଧୁ, କିନ୍ତୁ କଥା ଦଉଛୁ ଆପଣଙ୍କ ସହ ଆମର ପୁଣି ଭେଟ ହେବ ଆସନ୍ତା ସପ୍ତାହ ଆଜିର ଦିନ ଠିକ୍ ଏହି ସମୟରେ ଆଉ ଏକ ଗାଁରେ। ସେତେବେଳେ ଯାଇ ରହୁଛୁ, ନମସ୍କାର।

0: ଶେଷହେଲା ଛୋଟ ମୋର ଗାଁଟି ଆକାଶବାଣୀ କେନ୍ଦୁଝର।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
2: मन की बात है जन जन की, सभी की, कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
0: ଆକାଶବାଣୀ କେନ୍ଦୁଝର ଏଥର ଆଗକୁ ଥିବା ଆମ କାର୍ଯ୍ୟକ୍ରମର ସୂଚନା। ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା 6:02 ବନସୁରଭି ଜନଜାତି ଜୀବନ ସଙ୍ଗୀତର ସ୍ୱର ହୁଅ ଗୀତ ପରିବେଷଣ କରିବେ ଶିଳ୍ପୀ କ୍ରିଷ୍ଣା ମୁଣ୍ଡା ଏବଂ ସାଥୀ। ସନ୍ଧ୍ୟା 7:00 ଆଲବମ୍ ଗୀତ, ସନ୍ଧ୍ୟା 7:30 ଆମ ଚାଷବାସ ଡ୍ରାଗନ୍ ଫ୍ରୁଟ୍। ଏହି ଚାଷ ପ୍ରସଙ୍ଗରେ କୃଷି ବିଜ୍ଞାନୀ ଡକ୍ଟର ନିତ୍ୟମଞ୍ଜରି ମିଶ୍ରଙ୍କ ସହ ସାକ୍ଷାତକାର। ସନ୍ଧ୍ୟା 8:00 ପାରମ୍ପରିକ ଗୀତ କ୍ରମରେ ଶୁଣିବେ ପଲ୍ଲୀ ଗୀତ। ସନ୍ଧ୍ୟା 8:15 ଆଲୋଚନା, ଆଲୋଚକ ଅମୂଲ୍ୟ କୁମାର ସାହୁଙ୍କ ଆଲୋଚନା ଆକାଶବାଣୀର 90 ବର୍ଷ। ଏହା ସହିତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଆଲୋଚନା ସ୍ୱରଚିହ୍ନର ବ୍ୟବହାର। ରାତି 10:00 ଲୋକଗୀତ କ୍ରମରେ ନିବେଦନ କରିବୁ କୀର୍ତ୍ତନ, ପରିବେଷଣ କରିବେ ଶିଳ୍ପୀ ବଳରାମ ସେଠୀ ଏବଂ ସାଥୀ। ଏହି ଥିଲା ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା।

ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ, ଜନଜୀବନ ସଙ୍ଗୀତର ଆସର ବନସୁରଭି। ଆଜି ଭୁଆ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ କ୍ରିଷ୍ଣା ମୁଣ୍ଡା ବଂଶାଥୀ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା।

ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳଙ୍କ ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓ ମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ

0: 27,000 ରୁ ଉର୍ଦ୍ଧ୍ୱ ବୁଥ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟ କୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି। ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓ ମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000 ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800-1111-8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିସ AEDP ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। AEDP ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ। ପାଠ୍ୟକ୍ରମର ତୃତୀୟ ବର୍ଷରେ 1 ପାଇଁ ଶିକ୍ଷାନବିସ ସୁଯୋଗ ପ୍ରଦାନ କରାଯିବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବାର ପ୍ରାବଧାନ ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ 27 ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଶୁଣାଣିରେ ନିଜର ଅଭିଯୋଗ ଜଣାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ ଦେଇ ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇ ପାରିବେ। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026 ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସ୍ଆଇଆର୍ 2026କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଠିକ୍ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଜନସହଯୋଗର ଆହ୍ୱାନ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି। ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି। ନାଗରିକମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ନମ୍ବର 1950କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଓର୍ମାସ ପକ୍ଷରୁ ଜିଲ୍ଲାସ୍ତରୀୟ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଆମ୍ବ ମେଳା ଓ ଗାଁ ଆମ୍ବ ପସରା 2026 ଉଦ୍ଘାଟିତ ହୋଇଯାଇଛି। ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମେଳାକୁ ଉଦ୍ଘାଟନ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ଆମ୍ବର ପ୍ରଚାର ଓ ପ୍ରସାର ହୋଇପାରିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ମୁଗ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ 50 ଟନ୍ ମୁଗ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ 6 ଜଣ ଚାଷୀଙ୍କଠାରୁ 9 କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ବିଧାୟକ ସରୋଜ କୁମାର ପ୍ରଧାନ ଶିବିରରେ ଯୋଗଦେଇ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ପାଣିପାଗ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 18ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହେଲା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍। ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବା ପାଇଁ CBSE ପକ୍ଷରୁ କାର୍ଯ୍ୟକ୍ଷମ ହେବ ନୂଆ ପୋର୍ଟାଲ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ପରିବର୍ତ୍ତନକାରୀ ମାଧ୍ୟମ ପାଲଟିଛି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବିଶ୍ୱସ୍ତରରେ ଗତ 2 ଦଶନ୍ଧି ଧରି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ପରିବର୍ତ୍ତନକାରୀ ଉପକରଣ ଭାବେ ଉଭା ହୋଇଛି। ଭାରତ ଶାସନ ଏବଂ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛି। ଏକ ସୀମିତ ଏବଂ ପରୀକ୍ଷାମୂଳକ କାର୍ଯ୍ୟ ଭାବରେ ଦେଶରେ ଆରମ୍ଭ ହୋଇଥିବା ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏବେ ଏକ ସଂରଚିତ ଏବଂ ବ୍ୟାପକ ଇକୋସିଷ୍ଟମରେ ବିକଶିତ ହୋଇଛି। ଫଳରେ ସାଧାରଣ ସେବା ପ୍ରଦାନ, ଭିତ୍ତିଭୂମି ପରିଚାଳନା, କୃଷି ଏବଂ ଜାତୀୟ ସୁରକ୍ଷାକୁ ଏହା ପରିମାର୍ଜିତ କରିପାରିଛି। ଦେଶରେ ଏବେ ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତି ବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ ସ୍ୱାମିତ୍ୱ ଯୋଜନା

0: ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ପରିବେଷଣ କରୁଛୁ ଆଲବମ୍ ଗୀତ ମନ୍ତୋଷ ମିତ୍ରଙ୍କ ସଙ୍ଗୀତରୁ। ପ୍ରଥମେ ଶିଳ୍ପୀ ବବୁଲ ସୁପ୍ରିୟ, କଣ୍ଠରେ ତାଙ୍କର ସନ୍ତୋଷ ମହାପାତ୍ରଙ୍କ ରଚନା।

କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ରଶ୍ମି ମହାପାତ୍ର ଏବଂ ଶିବା ରଚନା ରଶ୍ମି ମହାପାତ୍ର।

0: ଆଲବମ୍ ଗୀତ ଶୁଣିଲେ ଶିଳ୍ପୀ ବବୁଲ ସୁପ୍ରିୟ ଏବଂ ଶିବାଙ୍କ କଣ୍ଠରେ ଗୀତ ରଚନା କରିଥିଲେ ସନ୍ତୋଷ ମହାପାତ୍ର ଏବଂ ରଶ୍ମି ମହାପାତ୍ର, ସଙ୍ଗୀତର ରୂପ ଦେଇଥିଲେ ମନ୍ତୋଷ ମିତ୍ର। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରେଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2,000+ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍, ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,74,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ UG ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ PS ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ UG ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। DD ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି, ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
2: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए, उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र के शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
1: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 1118004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚିବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନା ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
5: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11:00-3:00 ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
3: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ।
6: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ୍ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ୍ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନ୍ର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା, ରାଓ ଉଦୟଗିରି, ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 83 ଗୋଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ିରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
3: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ। ତେବେ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ବିଜ୍ଞାପନର ସାମାନ୍ୟ ଅବସର।

0: ମାଧିଆ ଭାଇ
1: ହଁ
0: ଦେଖ ଯେମିତି ଜ୍ୟେଷ୍ଠ ମାସ ଚାଲିଛି
1: ଗୁଳୁଗୁଳି ପଡ଼ିଛି
0: ଗୁଳୁଗୁଳି ପଡ଼ିଛି ଆଉ ଏଇ ଗୁଳୁଗୁଳିରେ ଆମ୍ବ ପଣସର ଚାହିଦା ବି ବଢିଛି ଆମ୍ବ ପଣସର ପାଚି ବଜାରରେ କେମିତି ଗଡୁଛି ତମେ ବି ଦେଖୁଥିବ
1: ଆମ୍ବ ପଣସ ତ ସବୁଆଡେ ମିଳୁଛି
0: ହଁ
1: ବନ୍ଧୁ କୁଣିଆ ଘରକୁ ଗଲେ
0: ହଁ ହଁ
1: କିନ୍ତୁ ନୂଆ ଫଳଟିଏ ସେ ଆଖି ଦେଖିଲା ପରେ କଦଳୀ ହେଇଥାଉ ବଜାର ଯାହା ମିଳୁଛି ଲିଚୁ ହୋଇଥାଉ କିମ୍ବା ଆଉ କଣ ଯୋଉ ଫଳ ଅଛି ସେଇଠୁ ଯଦି ଗଣ୍ଡେ ଛଅଟା ଧରିକି ଯାଇଥିବ ତାହେଲେ କୁଣିଆ ଘରେ ତୁମର ଟିକେ କାଟତି ବଢିବ
0: ନିକଟରେ ବି ଯୋଉ ଆମେ ସାବିତ୍ରୀ ଅମାବାସ୍ୟା ଯାଇଥିଲା ଫଳ ଦର ଯୋଉ ଆକାଶ ଛୁଆଁ
1: ଏ ବେପାରୀ ପା ସେତେବେଳେ କହୁଥିଲେ ବର୍ଷରେ ଆଜ୍ଞା ଥରେ ଆମର ସମୟ ଏତିକି ବେଳକୁ ଯାହା ଆମେ ଦିଟା ରୋଜଗାର କରିଥାଉ ଗୌରା ଭାଇ ଏଇ ନିକଟରେ ଗୋଟେ ଫଳ ଦେଖିଥିଲି ଲାଗୁଥିଲା ଇଏରେ କଣ ସପୁରୀ ପଣସ ହେଇଥିବ କିନ୍ତୁ ସପୁରୀ ପଣସ ନୁହଁ ତା ଦାମ ଶୁଣିଲା ବେଳକୁ
0: ଚାଷ
1: ହେଇପାରୁଛି ନା ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଜଣେ ମହାଶୟଙ୍କୁ ପଚାରୁଛି ମନ ଦେଇକି ଶୁଣିଲ
2: ଶ୍ରୋତା ବନ୍ଧୁ ବଡ ସୁଖର କଥା ଆଜି ଆମ ଗହଣରେ ବୈଜ୍ଞାନିକ ଡକ୍ଟର ନିତ୍ୟମଞ୍ଜରୀ ମିଶ୍ର ଆପଣ ଆସି ପହଞ୍ଚିଛନ୍ତି ସେ ଆଜି ଆମକୁ କହି ଶୁଣେଇବେ ଡ୍ରାଗନ୍ ଫ୍ରୁଟ୍ ସମ୍ପର୍କରେ ଆରମ୍ଭରେ ଯେମିତି ମୁଁ ସୂଚନା ଦେଲି ଡ୍ରାଗନ୍ ଫ୍ରୁଟ୍ ଏଇଟି କଣ
3: ଡ୍ରାଗନ୍ ଫ୍ରୁଟ୍ ହଉଛି ଗୋଟେ ଯେମିତି ଆମେ କହିବା କ୍ୟାକ୍ଟସ୍ କ୍ୟାକ୍ଟସ୍ ଆମେ ଦେଖିଥିବେ ଯେମିତି ନାଗଫେଣୀ ସପ୍ତଫେଣୀ ଏମିତି ଚାରିଆଡେ ହଉଛି ଏଇଟା ବାସ୍ ସେଇଭଳିଆ ଗୋଟିଏ ଉଦ୍ଭିଦ ଯୋଉଟା କି ଆମେ କହିବା କ୍ୟାକ୍ଟସ୍ ଜାତୀୟ ଉଦ୍ଭିଦ ଆଉ ଯାହାର ଫଳଟା ବହୁତ ଲାଭଦାୟୀ ଆଉ ସେଟା ଆମ ଦେହ ପାଇଁ ବହୁତ ଭଲ ଯୋଉଟାକୁ କି ଆମେ ସୁପର ଫୁଡ୍ ବୋଲି ବି କହୁଛେ ମାନେ ଯାହାଦେହରେ ବହୁତ ଖାଦ୍ୟ ସାର ରହିଛି ତାର କ୍ୟାଲୋରି କମ୍ ଯୋଉଟା ଆମେ କହୁଛେ ଭାତ ଇଏରେ ସବୁ କ୍ୟାଲୋରି ଅଧିକା ରହୁଛି ଆଜିକାଲି ସମସ୍ତେ ହେଲ୍ଥ କନସିୟସ୍ ଅଛନ୍ତି କ୍ୟାଲୋରି କମ୍ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଉଛନ୍ତି ତାର କ୍ୟାଲୋରି କମ୍ କିନ୍ତୁ ଆଣ୍ଟି ଅକ୍ସିଡେଣ୍ଟ ଅଧିକା ଅଛି ଫ୍ଲାଭୋନଏଡ୍ ଅଧିକା ଅଛି ତା ଦେହରେ ବିଭିନ୍ନ ଖାଦ୍ୟ ସାରରେ ପରିପୂର୍ଣ୍ଣ ରହୁଛି ଯୋଉଟା କି ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରୁଛି ଯେହେତୁ କ୍ୟାଲୋରି କମ୍ ରହୁଛି ଆକୁ ନିଜର ରେଗୁଲାର ଡାଏଟ୍ ରଖିଲେ ଆପଣଙ୍କ ଓଜନ କମିବାରେ ବି ସହାୟତା ହେବ କୋଲେଷ୍ଟ୍ରୋଲ କମେ ରେଗୁଲାର ଡାଏଟ୍ରେ ରଖିଲେ ଡାଇବେଟିସ୍ କଣ୍ଟ୍ରୋଲ ରୁହେ ସୋ ଏଇସବୁ ଜିନିଷକୁ ଦେଖିଲା ପରେ ଲୋକମାନେ ଏଇ ଡ୍ରାଗନ୍ ଫ୍ରୁଟ୍ଟା ଖାଇବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ଯୋଉଟାକି ଚାଷୀ ଭାଇମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଯେହେତୁ ଖାଇବା ପାଇଁ ଲୋକ ପସନ୍ଦ କରୁଛନ୍ତି ତ ଏଇ ନୂଆ ଜିନିଷଟାକୁ ଚାଷ କଲେ ଯେହେତୁ ଡିମାଣ୍ଡ ଅଛି ଆମର ପ୍ରଫିଟ୍ ମଧ୍ୟ ବହୁତ ଭଲ ହେବ କିନ୍ତୁ ମୁଁ କହି ରଖିବି କି ଏଇଟା ଆମ ଦେଶର ଫଳ ନୁହେଁ ଏହାର ଉତ୍ପତ୍ତି ସ୍ଥାନ ହେଉଛି ମେକ୍ସିକୋ ଯେକୌଣସି ଭେରାଇଟି ଏହା ନୂଆ ବୋଲି କହିବିନି 90 ଦଶକରୁ ଡ୍ରାଗନ୍ ଫ୍ରୁଟ୍ ଆମର ଭାରତକୁ ଆସିଲାଣି ଆଉ ଭାରତର ବିଭିନ୍ନ ସ୍ଥାନରେ ସେ ଚାଷ ବି ହେଲାଣି ତାର ଭେରାଇଟି କିନ୍ତୁ ଯାହା ଆମେ ଚାଷ କରିବା ଯୋଉ କିସମ ଚାଷ କରିବା ସେଇଟା ଭିଏତନାମ ଥାଇଲାଣ୍ଡ ମାଲେସିଆ ଶ୍ରୀଲଙ୍କା ଏସବୁ ଜାଗାରୁ ଆଣି ଆମର ଦକ୍ଷିଣ ଭାରତରେ ବହୁତ ଜାଗାରେ ଚାଷ ଆରମ୍ଭ ହେଲାଣି ଇନଫ୍ୟାକ୍ଟ ଓଡ଼ିଶାରେ ମଧ୍ୟ ଆମର ପଶ୍ଚିମ ଓଡ଼ିଶାରେ କିଛି ଜାଗାରେ କଳାହାଣ୍ଡିରେ ମୟୂରଭଞ୍ଜ ଆମ ପାଖ ଜିଲ୍ଲା ମୟୂରଭଞ୍ଜ କିଛି ଚାଷୀ ଚାଷ ଆରମ୍ଭ କଲେଣି ତ ଆମ କେନ୍ଦୁଝର ଚାଷୀ ଭାଇଙ୍କ ପାଇଁ ମଧ୍ୟ ଏଇଟା ଗୋଟେ ସୁବର୍ଣ୍ଣ ସୁଯୋଗ ଆମର ଜଳବାୟୁ ମଧ୍ୟ ଉପକୂଳ ଏହା ପାଇଁ ଆପଣମାନେ ବି ଆରମ୍ଭ କରିପାରିବେ
2: ଆମ କେନ୍ଦୁଝରର ମାଟି ପାଣି ପବନ ଯାହା ଡ୍ରାଗନ୍ ଫ୍ରୁଟ୍ ଚାଷ କରିବା ସମ୍ଭବ କି
3: ନିହାତି ଭାବରେ ମୁଁ ଯେତେବେଳେ ମୂଳରୁ କହିଦେଲିଣି ଏଇଟା ଗୋଟେ କ୍ୟାକ୍ଟସ୍ ଜାତୀୟ କି କଣ୍ଟା ଜାତୀୟ ସମସ୍ତେ ଭାବୁଥିବେ ଆରେ କାଳେ ଏଇଟା ମରୁଭୂମିରେ ହଉଥିବ ନା ନା ଜମା ସେୟା ନୁହେଁ ନାଗଫେଣୀ ସପ୍ତଫେଣୀ ସବୁ ତ ପୁଣି ନର୍ମାଲ ଇଏରେ ହଉଛି ୟା ପାଇଁ ପାଣି ବି ଆବଶ୍ୟକ ହୁଏ ଆଉ ଚାଷୀ ଭାଇମାନଙ୍କୁ ମୁଁ କହି ରଖେ କି ଏଇ ଫଳ ଆମ ଜଳବାୟୁ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଆମର ଜଳବାୟୁଟା କେମିତି ରହୁଛି ମାନେ ଉଷ୍ମ ରହୁଛି ଆଉ ଶୀତ ଦିନେ ଟିକେ ଡ୍ରାଏ ରହୁଛି ଶୁଷ୍କ ରହୁଛି ଆଉ ପ୍ରଚୁର ବର୍ଷା ହଉଛି ଆମର ଆଉ ଯେହେତୁ ଆମର ଢାଲୁ ଜାଗା ପାଣି ଜମି ରହିବାଟା ବି ବହୁତ କମ୍ ତ ଏଇଭଳିଆ ଜଳବାୟୁ ଏବଂ ମାଟି ଆବଶ୍ୟକ ଡ୍ରାଗନ୍ ଫ୍ରୁଟ୍କୁ 20 ଡିଗ୍ରୀରୁ 29 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ତାପମାତ୍ରା ଦରକାର ହଁ ପ୍ରତିକୂଳ ପରିସ୍ଥିତି ଯଦି ବି ଆସେ ଯେମିତି ଆମର ଶୀତଦିନେ ତାପମାତ୍ରା କମିଯାଉଛି ଏହି ପରିସ୍ଥିତିରେ ମଧ୍ୟ ଡ୍ରାଗନ୍ ଫ୍ରୁଟ୍ ତାର ସହଣି ଶକ୍ତି ଅଛି ସେ ନିଜକୁ ସର୍ଭାଇଭ୍ କରିକି ରଖିପାରିବ 0 ଡିଗ୍ରୀ ବେଳେବେଳେ ବି ଯଦି ହେଇଯାଏ ତଥାପି ବି ସେ ସହଣି ଶକ୍ତି ତାର ଅଛି ରହିପାରିବ କି ତାପମାତ୍ରା 40 ଡିଗ୍ରୀ ପଳେଇଲେ ମଧ୍ୟ ସେ ସହଣି ଶକ୍ତି ଅଛି ହଁ କିନ୍ତୁ 40 ଡିଗ୍ରୀରୁ ଅଧିକା ହେଲେ ବେଳେବେଳେ ତାକୁ ଯେମିତି ଆମେ କହୁ କି ଆମକୁ ସନ୍ଷ୍ଟ୍ରୋକ୍ ହେଇଯାଉଛି କି ମାନେ ଯେମିତି ଟମାଟୋରେ ଦାଗ ହେଇଯାଏ ସେମିତି ତାପମାତ୍ରା ଯେତେବେଳେ 40 ଡିଗ୍ରୀରୁ ଅଧିକା ଖରାଦିନେ ପଳାଏ ସେଇ ସମୟରେ ଟିକେ ଗଛକୁ ଉପଯୁକ୍ତ ପାଣି ନ ମିଳିଲେ ଗଛର ପତ୍ର ହଳଦିଆ ପଡ଼ିଯାଏ ସେ ସମୟରେ ପାଣିର ଟିକେ ଆବଶ୍ୟକତା ରହିଛି ଯଦି ଆଉ କିଛି ଦିନ ପାଇଁ ଛାୟା ଯଦି ଆମେ ଦେଇପାରିବା ତାହେଲେ ଉପଯୁକ୍ତ ରହିବ
2: ତେବେ ଜଣେ ଚାଷୀ ଭାଇ ଆମ କଥା ଶୁଣିଛି ସେ ଯଦି ଚାଷ

0: କରିବା ପାଇଁ ଚାହିଁବ, ଏଇ ଯୋଉ ଡ୍ରାଗନ ଫ୍ରୁଟ୍ ଚାଷ ଆରମ୍ଭ କରିବାର ପ୍ରକୃଷ୍ଟ ସମୟଟି କ'ଣ ଆଉ କେମିତି ଏଇଟା ଚାଷ କରାଯାଇ ପାରିବ?
1: ଯେକୌଣସି ଚାଷ ପାଇଁ ଭୂମି ଚୟନ ସର୍ବପ୍ରଥମ, ଆପଣଙ୍କୁ ଜଳବାୟୁ ତ କହିଲି ପୁରା ଜିଲ୍ଲା ପାଇଁ ଅନୁକୂଳ ଅଟେ। ମାଟି ଦେଖିବେ, ଯୋଉ ଜାଗାରେ ଆପଣଙ୍କର ଚିକ୍ଟା ମାଟି ନଥିବ, ପାଣି ଜମିକି ରହୁନଥିବ, ସେଇଭଳିଆ ମାଟି ନେବେ। ବାକି ଯେକୌଣସି ମାଟିରେ ଇଏ ହେଇପାରିବ, କିନ୍ତୁ ଯଦି ଆପଣଙ୍କର ମାଟି ଟିକେ ଅଳ୍ପ ଅମ୍ଳୀୟ ଅଛି ଆଉ ଆପଣଙ୍କର ଅର୍ଗାନିକ ମ୍ୟାଟର ଯୋଉଟା ଆମେ କହୁଛେ ଜୈବିକ ସାର ଅଧିକା ଅଛି ଯୋଉ ମାଟିରେ, ସେଇ ମାଟିରେ ଏଇଟା ବହୁତ ଭଲ ଚାଷ ହବ। ଆଉ ଖାଲୁଆ ମାଟି ଜାଗା ବାଛିବେନି, ସମତଳ ବାଛିବେ। ଯଦି ଖାଲୁଆ ଅଛି, ଆପଣ ଯେତେବେଳେ ଗଛ ଲଗେଇବେ ତାକୁ ହିପ୍ ଯୋଉଟା କହନ୍ତି ଆପଣଙ୍କର,
0: ଉଚ୍ଚା
1: ଟେକିକି ହୁଡ଼ା ଭଳିଆ କରିକି ଲଗେଇବେ। କାରଣ ମାଟିରେ ଯଦି ପାଣି ଜମିକି ରହିଲା ତାହେଲେ ଏଇଟା ପଚି ସଢିଯିବାର ସମ୍ଭାବନା ଥାଏ। ସେଇ ଜିନିଷ ଦେଖିବେ, ଆଉ ଯୋଉ ଜାଗାରେ ସବୁବେଳେ ଛାଇ ହଉଥିବ ସେଇଭଳିଆ ଜାଗା ବାଛିବେନି ଡ୍ରାଗନ ଫ୍ରୁଟ୍ ଚାଷ ପାଇଁ। ଖୋଲା ଜାଗା ବାଛିବେ ଯୋଉଠିକି ତାକୁ ସମ୍ପୂର୍ଣ୍ଣ ସୂର୍ଯ୍ୟକିରଣ ମିଳୁଥିବ। ଆପଣ ଯଦି ଭାବିବେ କି ମୋ ଆମ୍ବ ଗଛ ଲାଗିଛି, ତା ମଝିରେ ଛାଇ ହଉଛି, ତା ଭିତରେ କରିଦେବା କି ଜାଗା ପଡିଛି, ସେଇଭଳିଆ ଜାଗାରେ ହବନି, ଆପଣଙ୍କ ଫଳ ଆସିବନି। କାରଣ ଫୁଲ ଆଉ ଫଳ ପାଇଁ ତାକୁ ସଳଖ ସୂର୍ଯ୍ୟକିରଣ ବହୁତ ଆବଶ୍ୟକତା ହେଇଥାଏ। ତ ପ୍ରଥମ ଜିନିଷ ହେଲା ଆପଣ ସେଇଭଳିଆ ଜମି ନେବେ ଯୋଉଥିରେ ଆପଣଙ୍କ ଜଳ ନିଷ୍କାସନ ବ୍ୟବସ୍ଥା ଥିବ, ଜଳସେଚନର ବି ବ୍ୟବସ୍ଥା ଥିବ, କାରଣ ଖରାଦିନେ ଆପଣଙ୍କୁ ଜଳସେଚନ କରିବା ଆବଶ୍ୟକ ପଡିବ। ଦ୍ୱିତୀୟ ଜିନିଷ ହଉଛି ଆପଣଙ୍କର ମାଟିରେ ପାଣି ଜମିକି ରହୁନଥିବ, ମାଟିଟା ଚିକ୍ଟା ନଥିବ, ବାଲିଆ ମାଟି ରହିଲେ ଭଲ। ତାପରେ ଆପଣଙ୍କର ରହିଲା ଖୋଲା ଜାଗା ହେଇଥିବ। ଗଛ ଲଗେଇବାର ଜିନିଷ ଏହା ହଉଛି କି ଆପଣଙ୍କୁ ମୁଁ କହିଲି କି ଆମର ଭେରାଇଟି ଗୁଡା ସବୁ ବାହାରୁ ଆସୁଛି, ଆମେ ମଞ୍ଜି ଦ୍ୱାରା ଆକୁ ବଂଶ ବିସ୍ତାର କରିପାରିବା, କିନ୍ତୁ ଏଇଟା ଗୋଟେ ଲମ୍ବା ପ୍ରୋସିଜିଓର ଯଦି ଆମେ ମଞ୍ଜି ଦ୍ୱାରା ବଂଶ ବିସ୍ତାର କରିବା। ଏମିତି ବି ଦେଖାଯାଇଛି କି ମଞ୍ଜି ଲଗେଇବାର 3-4 ବର୍ଷ 5 ବର୍ଷ ପରେ ବି ଫଳ ଆସୁନି, ବର୍ଷେ ପରେ ମଧ୍ୟ ଚାରା ଗୁଡ଼ିକ ଲଗେଇବାର, ମାନେ ମୁଖ୍ୟ ଜମିରେ ଲଗେଇବାର ବର୍ଷେ ପରେ ମଧ୍ୟ ଫଳ ଆସୁନି, ଗଛ ଡାଳ ଗୁଡା ସବୁ ପତଳା ହେଇକି ରହୁଛି। ତେଣୁକରି ଆମେ କ'ଣ କରୁ, ଯୋଉଟା ଅଣା ହେଇଛି ସେଇ ମୂଳ ଗଛ ଯେତେବେଳେ ଫଳ ହେଇସାରିବ, ଅଲରେଡି ଯୋଉ ଗଛ ଅଛି ସେଇ ଗଛରୁ ଆମେ କଟିଙ୍ଗସ ଯୋଉଟା କହୁଛେ କାଣ୍ଡ ଆମେ କାଟିକିରି, କେତେ ସାଇଜର ନବା ନା 15-20 ସେଣ୍ଟିମିଟର, ମାନେ ଗୋଟେ ସ୍କେଲ ଧରନ୍ତୁ, ସେଇ ସାଇଜର ଆମେ ନବା, ଯୋଉଟା ମୋଟା କାଣ୍ଡ ଥିବ ସେଇଭଳିଆ କାଟିକିରି ନବା। କେତେବେଳେ କାଟିବା ନା, ଫଳ ସରିଲା ଆପଣଙ୍କର ଗୋଟେ ସେପ୍ଟେମ୍ବର ଅକ୍ଟୋବର ଭିତରେ ଆପଣଙ୍କର ଫ୍ରୁଟିଂଟା ଉଭରେଇଯାଏ, ତାପରେ ଆପଣ କାଟିବେ। ଯେବେ ଆପଣ ପ୍ଲାଣ୍ଟିଂ କରିବେ ବୋଲି ଭାବିଛନ୍ତି, ମାନେ ନର୍ସରୀ ପ୍ଲାଣ୍ଟିଂ କରିବେ ଭାବିଛନ୍ତି, ତାର ଗୋଟେ କିମ୍ବା 2 ଦିନ ଆଗରୁ କାଟିବେ। ଏଇଟା କ୍ୟାକ୍ଟସ ଜାତୀୟ, ତାକୁ କାଟିଦେଲା ମାନେ ତା ଦେହରୁ ସବୁ ଯୋଉ ରସ ବାହାରିବ, ଲାଳ ଭଳିଆ ବାହାରିବ, ତାକୁ ଆପଣ କାଟିକି ଛାଇ ଜାଗାରେ ରଖିଥିବେ, ସେ ଲାଳ ଗୁଡା ବାହାରିକିରି ଶୁଖିଯିବ ଯେମିତି, କାରଣ ଲାଳ ବାହାରୁଥିବା ସମୟରେ ଯଦି ଆପଣ ଲଗେଇଦେବେ ତାହେଲେ ସେଇଥିରେ ରୋଗ ପୋକ ହେବାର ସମ୍ଭାବନା ଅଛି। ପ୍ରଥମେ ତାକୁ କାଟିକି ଗୋଟେ 2 ଦିନ ଶୁଖେଇଦେବେ, ଛାଇରେ ଶୁଖେଇବେ, ଖରାରେ ନୁହେଁ, ଛାଇରେ ଶୁଖେଇଦେବେ। ସିଏ ଯେତେବେଳେ ଶୁଖିଯିବ, ମୁଁ କହିଛି ଯେକୌଣସି ଆପଣ ଚାରା ଲଗାନ୍ତୁ, ଗଛ ଲଗାନ୍ତୁ, ମଞ୍ଜି କରନ୍ତୁ, ସବୁଥିରେ ଆପଣଙ୍କର ଗୋଟେ ଲଗେଇବା ପୂର୍ବରୁ ସିଡ୍ ଟ୍ରିଟମେଣ୍ଟ କିମ୍ବା ସିଡ୍ଲିଙ୍ଗ ଟ୍ରିଟମେଣ୍ଟ, ଆକୁ ମଧ୍ୟ କିଛି ଅନ୍ୟଥା ନୁହେଁ, ଇଏ ମଧ୍ୟ ଆପଣ ସିଡ୍ଲିଙ୍ଗ ଚାରା ପ୍ରସ୍ତୁତି ପାଇଁ ଯୋଉ କାଣ୍ଡ କାଟିଛନ୍ତି ତାକୁ ମଧ୍ୟ ଆପଣ ଫଞ୍ଜି ସାଇଡ୍ରେ ବୁଡ଼େଇକି ରଖିବେ। ଏହା ପାଇଁ ଛୋଟ ପଲିଥିନ୍ ନେବେନି, ଟିକେ ବଡ଼ ସାଇଜ୍ର ପଲିଥିନ୍ ନେବେ, ଆପଣଙ୍କ 12-30 ସାଇଜ୍ର ଟିକେ ବଡ଼ ପଲିଥିନ୍ ନେବେ। ଯୋଉ ଚାରା ପାଇଁ ଆମର ତ ପ୍ରାୟ ସବୁବେଳେ ସମାନ ଆମେ କହୁ କି 1:1:1, ମାନେ ସମାନ ଏମାଉଣ୍ଟର ଆପଣଙ୍କର ମାଟି, FYM ଆଉ ବାଲିକୁ ମିଶେଇକି ଆପଣଙ୍କର ପ୍ରସ୍ତୁତି କରିବେ ମିଡିଆଟା, ତାକୁ ଭର୍ତ୍ତି କରିକି ତାକୁ ପୋତିବେ। ଲଗେଇବାର 4-5 ମାସ ଭିତରେ ମୁଖ୍ୟ ଜମିକୁ ଯିବା ପାଇଁ ସେ ପ୍ରସ୍ତୁତ ହେଇଯିବ, ତାପରେ ଆପଣ ମୁଖ୍ୟ ଜମିକୁ ତାକୁ ନେଇପାରିବେ।
0: ମୁଖ୍ୟ ଗଛରୁ ଆମେ କାଣ୍ଡଟିଏ କାଟିକି ରଖିଲୁ, ଛାଇରେ ତାକୁ ଲାଳ ସମ୍ପୂର୍ଣ୍ଣ ନିଗିଡ଼ି ଗଲା ପର୍ଯ୍ୟନ୍ତ ରଖିଲୁ, ତାପରେ ଯେତେବେଳେ ଆମେ ପଲିଥିନ୍ ପ୍ୟାକେଟ୍ରେ ରଖୁଛୁ ସେଇଟାକୁ ଛାଇରେ ରଖିବୁ ନା ମୁଖ୍ୟ କିଆରେ, ଯେମିତି ଆମର ପର୍ଯ୍ୟାପ୍ତ ଖରା ପଡୁଥିବ ସେମିତି ଜାଗାରେ ରଖିଲେ ଇଏ ସେଇଟା ବଢିବ?
1: ତାକୁ ଆପଣ ଯେତେବେଳେ ଏଇଟା ସିଡ୍ଲିଙ୍ଗ ସ୍ଟେଜ୍ରେ ଅଛି ଆପଣ ଛାଇରେ ହିଁ ରଖିବେ, ତାକୁ କିଛି ଦିନ ଛାଇରେ ରଖିବେ, ତାର ଚେର ଆସିଯାଉ, ସିଏ ଡେଭଲପ୍ ହଉ, ଛାଇରେ ହିଁ ରଖିବେ। ମୁଁ ତ କହିବି ଯଦି ଆପଣଙ୍କର ପଲି ସେଡ୍ନେଟ୍ ଅଛି କିମ୍ବା ସେଡ୍ନେଟ୍ ଅଛି ତା ଭିତରେ ଆପଣ ରଖିଲେ ଗଛଟି
0: ହେଲେ ମୁଖ୍ୟ ଜମିରେ ଯେତେବେଳେ ଆମେ ୟାକୁ ରୋପଣ କରିବୁ, ମୁଖ୍ୟ ଜମିଟି ଆମର କେମିତି ପ୍ରସ୍ତୁତ ହେଇଥିବା ଦରକାର, ସେଠାରେ ଖତ ସାର କିଛି ଆବଶ୍ୟକତା ଅଛି ନା ନାହିଁ?
1: ଖତ ସାର କଥା କହିଲେ ହଁ, ନିହାତି ଭାବରେ ଯେକୌଣସି ଜିନିଷ ଖାଦ୍ୟ ଯଦି ନ ଖାଇବ ବଢିବ ତ ନାହିଁ, ତ ମୁଁ ମୁଖ୍ୟତଃ କହିବି ଯଦି ଖତ ସାର ଆପଣ ଦେବାକୁ ଚାହୁଁଛନ୍ତି, FYM ହେଲା, ଭର୍ମି କମ୍ପୋଷ୍ଟ ହେଲା, ଆମର ଯୋଉ ନଡ଼ିଆ କତାର ଯୋଉ ଖତ ବାହାରୁଛି ସେୟା ହେଲା, ଏଇସବୁ ଜିନିଷ ପ୍ରଥମାବସ୍ଥାରେ ଆପଣ ଦେବେ। ଆଉ ମାଟି ତ ମୁଁ ମୂଳରୁ କହିଛି କି ଆପଣଙ୍କ ନିଗିଡ଼ା ମାଟି ହେଇଥିବା ଦରକାର, ଆଉ ତାର ଅର୍ଗାନିକ ମ୍ୟାଟର ଅଧିକା ଥିବା ଦରକାର, ଅଳ୍ପ ଅମ୍ଳୀୟ ହେଇଥିଲେ ସେଇ ଜାଗାରେ ଆପଣ କଣ କରିବେ ନା, 3 meter ରେ 3 meter ଆପଣଙ୍କର ଲମ୍ବ, 3 meter ଓସାର, ସେତିକି ଡିଫରେନ୍ସ, ମାନେ ଗଛକୁ ଗଛ ବି 3 meter, ଧାଡିକୁ ଧାଡି ବି 3 meter ରେ ଆପଣ ପିଟ୍ ଉଡା କରିବେ। ପିଟ୍ ମଝିରେ ଆପଣ ଗୋଟେ ସିମେଣ୍ଟ ପୋଲୋ ହେଲା, ଉଡେନ୍ ପୋଲୋ ହେଲା, ଆପଣଙ୍କ ସୁବିଧା ଅନୁସାରେ ଆପଣ ପୋତିବେ,
0: ମାନେ ଯାହାକୁ ଆମେ ସାଧାରଣ ଭାବରେ ରଞ୍ଜା ବୋଲି କହୁଛେ।
1: ରଞ୍ଜା ମାନେ ନୁହେଁ, ଆପଣ ଏଇଟା ଯେହେତୁ ବହୁ ବର୍ଷୀୟ ଗଛ ତ ଟିକେ ଷ୍ଟ୍ରଙ୍ଗ ଦେବେ, କାରଣ ଆପଣଙ୍କର ଗଛ ଥରେ ବଢିଗଲେ ଆପଣ ରଞ୍ଜା ପରିବର୍ତ୍ତନ କରିପାରିବେନି। ତ ବିଭିନ୍ନ ପ୍ରକାର ରଞ୍ଜା ଦେବା ବ୍ୟବସ୍ଥା ଅଛି, କିନ୍ତୁ ମୁଁ କହିବି ଯଦି ସିମେଣ୍ଟ ଦେଲେ ସେଟା ସମ୍ପୂର୍ଣ୍ଣ ମାନେ ରହିଲା ବହୁତ ଦିନ ପାଇଁ, କାଠ ରଞ୍ଜା ଦେଲେ ଷ୍ଟ୍ରଙ୍ଗ ହୁଏ, ମୋଟା କାଠ ଦେଲେ, କିନ୍ତୁ କିଛି ଦିନ ପରେ ସେଟା ଉଇ ଲାଗିଯିବ କି ତ ତାପରେ ଆପଣଙ୍କର ସମ୍ଭାବନା ବହୁତ କମି ଯାଇଥାଏ କି ଆପଣ ତାକୁ ପରିବର୍ତ୍ତନ କରିପାରିବେ, କାରଣ ସେଇ ପୋଲ ଉପରେ ଆପଣଙ୍କୁ ଆଉ ଗୋଟେ ରିଙ୍ଗ ଦେବାକୁ ପଡିବ ଯାହା ଦେହରୁ ଝୁଲିବ ଏଇ ଗଛ ଗୁଡା, ତ ସେଟା ମଝି ପିରିୟଡରେ ଆପଣ ପରିବର୍ତ୍ତନ କରିପାରିବେନି। ତେଣୁକରି ମୂଳରୁ ହିଁ ଟିକେ ଏଇ କ୍ରପ କରିବା ପାଇଁ, ଏଇ ଫସଲ କରିବା ପାଇଁ ଆପଣଙ୍କର ଆରମ୍ଭ କରିବା ବେଳେ ଟିକେ ଆପଣଙ୍କୁ ଖର୍ଚ୍ଚ ଅଧିକା, କିନ୍ତୁ ଥରେ ଫଳନ୍ତି ଅବସ୍ଥାକୁ ଗଛ ଆସିଗଲେ ଆପଣଙ୍କୁ ଲାଭ ବହୁତ ମିଳିଥାଏ, କାହିଁକି ନା ଆପଣ ସିମେଣ୍ଟ ପୋଲୋ ଯେତେ ଆମାଉଣ୍ଟ ଲଗେଇବେ, ସିମେଣ୍ଟ ପୋଲୋ କରିବେ, ତା ପାଇଁ ଖର୍ଚ୍ଚ ଆପଣଙ୍କର ଅଧିକା ହବ। ମୁଁ ମାନୁଛି
0: ଗଛ ପ୍ରତି ଗୋଟେ ଆମର
1: ଗୋଟେ ସିମେଣ୍ଟ ପୋଲୋ କରିବେ, ଯୋଉ 3 meter 3 meter କହିଲି, ଗୋଟେ ଖୁମ୍ବ ରଖିବେ, ଗୋଟେ ଖୁମ୍ବର ଚାରିପଟେ 4 ଗଛ ଆପଣ ଲଗେଇବେ। ଖୁମ୍ବର ଉଚ୍ଚା ଆପଣଙ୍କର ମାନେ ମାଟି ଉପରୁ 1.5 meter 2 meter ଉଚ୍ଚା ହେବା ଆବଶ୍ୟକ, ତା ଉପରେ ଆପଣ ଗୋଟେ ରିଙ୍ଗ ଭଳିଆ ଦେବେ,
0: ସେ ରିଙ୍ଗଟି ଆମର
1: ମାନେ ଆପଣଙ୍କର ଯଦି ଆପଣ
0: ତାର
1: ଜାଲି ହେଇପାରେ, ଆପଣ ସିମେଣ୍ଟ ରିଙ୍ଗ ବି ଆଜିକାଲି ମିଳୁଛି ଷ୍ଟ୍ରକ୍ଚର ଯୋଉଟା ଆଣିକି ଗଳେଇ ପାରିବେ, କିମ୍ବା ଆପଣ ଯଦି ପୁରୁଣା ମୋଟା ଟାୟାର ଅଛି ଯାହା ଅଛି ତାକୁ ମଧ୍ୟ ଆପଣ ଜାଲି ଦେଇକିରି ତା ଦେହରେ ବସେଇ ପାରିବେ, କିଛି ଅସୁବିଧା ନାହିଁ। ପ୍ରତି ଗଛରେ ଆପଣଙ୍କ ସୁବିଧା ଦେଖିକି ଆପଣ ପୋଲ ପିଛା 2-4 ଆପଣଙ୍କ ସୁବିଧା ଦେଖିକି ଆପଣ ଦେବେ। ତାପରେ କଣ କରିବେ, ଗଛକୁ ବଢିବେ କୁ ଛାଡ଼ିଦେବେ ପୁରା 2 meter ପର୍ଯ୍ୟନ୍ତ, ମାନେ ଯେତିକି ପର୍ଯ୍ୟନ୍ତ ଆପଣଙ୍କ ପୋଲର ଉଚ୍ଚା ଅଛି, ରିଙ୍ଗଟା ଯେତିକି ପର୍ଯ୍ୟନ୍ତ ଅଛି, ଯାହା ଆପଣଙ୍କର ସାଇଡ୍ରେ ସେ ମଝିରେ ମଝିରେ ସବୁ ଶାଖା ପ୍ରଶାଖା ଆସିବ ତାକୁ ଆଲାଉ କରିବେନି, କାଟିଦେବେ, କାରଣ ସେଗୁଡ଼ା ଆପଣଙ୍କର ନ୍ୟୁଟ୍ରିଏଣ୍ଟ ନବ କିନ୍ତୁ ଭଲ ଫଳ ଦବନି, ତାକୁ କାଟିଦେବେ। ସିଧା ଗଲା ପରେ ଯେତେବେଳେ ସିଏ ଆସିବ ପୁରା ରିଙ୍ଗରୁ ବାହାରକୁ ଆସିକି ଯେତେବେଳେ ଝୁଲିବାକୁ ଆରମ୍ଭ କରିବ, ହଁ, ସେଇ ଅବସ୍ଥାରେ ଆପଣ ତାର ଯୋଉ ମୁଖ୍ୟ ବ୍ରାଞ୍ଚ ଅଛି ଆପଣଙ୍କର ମୁଖ୍ୟ ବ୍ରାଞ୍ଚଟାକୁ ମୁଖ୍ୟ ଶାଖାକୁ କାଟିଦେବେ। ଆମେ ଜାଣିଛେ କି କାଟିଦେଲା ମାନେ କଣ ହୁଏ, ସାଇଡ୍ରେ ଆମର ଅଧିକ ବ୍ରାଞ୍ଚ ଶାଖା ପ୍ରଶାଖା ବାହାରିବ, ସେଇ ଶାଖା ପ୍ରଶାଖା ବାହାରିଲେ ସେଗୁଡ଼ା ସବୁ ଝୁଲିକି, ଯେତେ ଅଧିକା ଶାଖା ପ୍ରଶାଖା ଝୁଲିକି ରହିବ ତଳମୁହାଁ ହେଇକି, ସେତେ ଆପଣଙ୍କର ସେ ସବୁ ଇଏରେ ଫଳ ଅଧିକା ଆସିବ। ତ ଏଇ ଜିନିଷଟାକୁ ଧ୍ୟାନ ଦେବେ କି ପୁରା ବଢିବା ପର୍ଯ୍ୟନ୍ତ ଲୋଭ କରିକି ତାକୁ ଶାଖା ବାହାରୁଛି ବୋଲି ରଖିବେନି, କାଟି ଜାଟି ଦେବେ। ଯେତେବେଳେ ପୁରା ହାଇଟ୍ ହେଇଯିବ ରିଙ୍ଗ ପର୍ଯ୍ୟନ୍ତ, ଯେତେବେଳେ ଝୁଲିବା ଆରମ୍ଭ କରିବ, ମୁଖ୍ୟ ଶାଖା କାଟିଲେ ତାର ଯୋଉ ଶାଖା ପ୍ରଶାଖା ବାହାରିବେ ସେଇଥିରୁ ଏଇ ଫଳଟା ଆସିବ, ସେତିକି ଧ୍ୟାନ ଦେବେ। ଏ ଗଛ ଲଗେଇବାର ସପ୍ତାହ ପରେ 8-9 centimeter ଖଣ୍ଡେ ବଢି ବଢିଯାଏ, ତ 2-3 months 4 months ଭିତରେ ଆପଣଙ୍କର ସେଇ ଯୋଉ ରିଙ୍ଗ ପର୍ଯ୍ୟନ୍ତ ସେ ପହଞ୍ଚିଯିବ, ତାପରେ କଟିଂ ହେଇକି ସେ ବ୍ରାଞ୍ଚେସ୍ ଆରମ୍ଭ କରିବ। ଆଉ ଗୋଟେ ବର୍ଷୀୟ ଗଛରେ ଆମେ ଦେଖିବା ଆପଣ ଯଦି ଠିକରେ କାଟଝାଟ କରିଛନ୍ତି, 30-40 ଶାଖା ମାନେ ଗୋଟେ ପୋଲରେ ଆମେ 4 ଲଗେଇଲେ ପାଖାପାଖି ଗୋଟେ ଗଛରୁ 10-12 ବାହାରିକି 30-40 ଶାଖା ହେଇଯାଏ। 3-4 ବର୍ଷୀୟ ଗଛ ଯୋଉଟା ସେଥିରେ ପାଖାପାଖି 100 ବ୍ରାଞ୍ଚ ଆସେ, ତେଣୁକରି ମୁଁ କହିଲି 3 meter 3 meter ଟିକେ ଚଉଡ଼ା କରିବା, କାରଣ ଏଇଟା କଣ୍ଟା ଜାତୀୟ ଗଛ, ନହେଲେ ଆମେ ଯଦି ଯିବା ଆସିବା ସୁବିଧା ହବ ତାହେଲେ ରକ୍ଷଣାବେକ୍ଷଣ ବି ରହିଲା, ତୋଳିବା ଅମଳ କରିବା ସମୟରେ ବି ପ୍ରୋବ୍ଲେମ ହବ, ତେଣୁକରି ଟିକେ ସ୍ପେସିଂ ଅଧିକା ଦେଇଥିବେ ମୁଁ କହିଥିଲି।
0: ଗଛଟିଏ ଲଗେଇଲା ପରେ ତାର ଯୋଉ ଜଳସେଚନର ବ୍ୟବସ୍ଥା ନିହାତି ଦରକାର ହେଇଥାଏ,
1: କ୍ୟାକ୍ଟସ୍ ଗଛ ହେଲେ ମଧ୍ୟ ଆକୁ ଜଳସେଚନର ଆବଶ୍ୟକତା ରହିଛି। ଖରାଦିନେ ଆପଣ ଜଳସେଚନ ନିହାତି କରିବେ, ଅନ୍ୟ ସମୟରେ ବି କରିବେ। ଡ୍ରାଗନ୍ ଫ୍ରୁଟ୍ ଗୋଟେ ଏଇଭଳିଆ ଗଛ, ସେ ଯଦି ତାକୁ ଖାଦ୍ୟସାର ଦରକାର ଥିବ କିମ୍ବା ଜଳ ଦରକାର ଥିବ ସେ ଦିଶିବ, ଯେମିତି କହିଲି ଖରା ଅଧିକା ହେଲେ ସେ ହଳଦିଆ ପଡିବା ଆରମ୍ଭ ହବ, ତାକୁ ନ୍ୟୁଟ୍ରିଏଣ୍ଟ ଦରକାର ଥିଲେ, ଖାଦ୍ୟସାର ଦରକାର ଥିଲେ ସେ ହଳଦିଆ ପଡିବା ଆରମ୍ଭ ହବ, ମାନେ ଗଛ ନିଜେ କହିବ ମତେ ଦରକାର ଅଛି। ତ ଆପଣ ରେଗୁଲାର ଇଣ୍ଟରଭାଲରେ ତାକୁ ଦେବେ, ଡ୍ରିପ୍ ଯଦି ଆପଣ ଲଗେଇ ଦେଇପାରିଲେ ବହୁତ ଭଲ ଜିନିଷ ମଡା ଜଳସେଚନ ଅପେକ୍ଷା, କାହିଁକି ନା ଅଳ୍ପ ଅଳ୍ପ ମାତ୍ରାରେ କିନ୍ତୁ ଅଧିକ ଥର ଆବଶ୍ୟକ କରିଥାଏ। ଏକା ସାଙ୍ଗରେ ବହୁତ ପାଣି ବି ଯଦି ଆପଣଙ୍କର ଯେମିତି ଜମିରେ ମଡ଼େଇ ଦେଉଛନ୍ତି ସେଭଳିଆ ମଡ଼େଇ ଦେଲେ ପଚିଯିବାର ସମ୍ଭାବନା ଅଛି, ତ ଡ୍ରିପ୍ ବ୍ୟବସ୍ଥା କରାଇବା ଆବଶ୍ୟକ। ମୁଁ ବାରମ୍ବାର ବି ଚାଷୀଙ୍କୁ କହି ରଖୁଛି କି ଡ୍ରାଗନ୍ ଫ୍ରୁଟ୍ ଚାଷର ଯେହେତୁ ଇନିସିଆଲ ଇନ୍ଭେଷ୍ଟମେଣ୍ଟ ଆପଣଙ୍କର ଟିକେ କଷ୍ଟଲି ରହିବ, ଆ ପାଇଁ ପଇସା ରଖିକିରି ହିଁ ଆପଣ ଆରମ୍ଭ କରିବେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଲାଭ ଭଲ ଦେବ।
0: ଜଳସେଚନ ଯେତେବେଳେ କରୁଛୁ ସେତେବେଳେ ଘାସ ମଧ୍ୟ ଗଛ ସହିତ ନିଶ୍ଚୟ ପ୍ରତିଦ୍ୱନ୍ଦ୍ୱିତା କରିବେ, ଏଇଥିପାଇଁ ଯେଉଁ କୋଡ଼ା ଖସାର ଆବଶ୍ୟକତା ରକ୍ଷଣାବେକ୍ଷଣ ସେମିତି କିଛି।

0: ସ୍ୱତନ୍ତ୍ର ଅଛି କି?
1: ହଁ, କୋଡ଼ା ଖସା କହିଲେ ଆପଣଙ୍କର, ମୁଁ ତ କହିଲି ସେଟା ହିପ୍ରେ ଆପଣ ଲଗେଇବେ,
0: ହଁ
1: ଆପଣ ବାକି ଏରିଆ ଗୁଡା ଆପଣଙ୍କର ଯଦି ହାତରେ ୱିଡିଂ କରିବାଟା ପସିବୁଲ ନୁହେଁ, ଆପଣ ଯଦି ତାକୁ
0: ରିଙ୍ଗ ଯଦି ଆମେ କଭର
1: ହଁ
0: କରିଦେଇଛେ ସେଟା
1: ହଁ
0: ହାତରେ ସମ୍ଭବ ହବ ନାହିଁ,
1: ହଁ ତାପରେ କଣ୍ଟା ଜାତୀୟ ଗଛ, ତ ତେଣୁକରି ଆମେ ପଲିଥିନ ଇଏ ଦେଇକିରି ବି କରିପାରିବା,
0: ମର୍ଟିନ ପଦ୍ଧତି ଯୋଉଟାକୁ କୁହା ହଉଛି ସେ ଯେମିତି କରିଥିଲେ ସବୁଠୁ ସୁରକ୍ଷିତ। ଆରମ୍ଭରେ ଆପଣ ସୂଚନା ଦଉଥିଲେ ଡ୍ରାଗନ ଫ୍ରୁଟ, ଆମେ ଯଦି କାଣ୍ଡରୁ ତାର ବଂଶ ବିସ୍ତାର କରିଛେ ଫଳ ଆସିବା ପାଇଁ କେତେ ସମୟ ଲାଗିଥାଏ?
1: ଆମେ ଯଦି ସପୋଜ ଲଗେଇଲେ ତାର 5-7 ମାସ ପରେ ଆପଣଙ୍କର ଫୁଲ ଆସିଥାଏ। ପ୍ରଥମେ ଛୋଟ ଛୋଟ ସ୍ପାଇରାଲ ବର୍ଡ ଭଳିଆ ଆସିବ, କଢି ଭଳିଆ ଆସିବ, ତା ଦେହରୁ ଫୁଲ ହବା ପାଇଁ ଆପଣଙ୍କୁ 10-15 ଦିନ ଲାଗିବ। ଫୁଲ ଫୁଲ ଗୁଡା ବହୁତ ସୁନ୍ଦର ଆଉ ବଡ ବଡ ହେଇଥାଏ, ଆପଣଙ୍କର 25-30 ସେଣ୍ଟିମିଟର ପର୍ଯ୍ୟନ୍ତ ସେ ଫୁଲ ଆସିଥାଏ। ଫୁଲ ଆସିବାର ପାଖାପାଖି 30-40 ଦିନ ମାନେ ମାସେ ଧରି ନିଅନ୍ତୁ, ଫୁଲଟା ଆସିବାର ମାସେ ପରେ ଆପଣଙ୍କର ଫଳ ଧରିବା ଆରମ୍ଭ ହୋଇଥାଏ, ଯୋଉଟାକି ଆମେ ମେ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ କହିବା।
0: ବର୍ଷା ଦିନେ ଏଇଟା
1: ବର୍ଷା ବର୍ଷା ପର ପର୍ଯ୍ୟନ୍ତ ଆଉ ଫଳ ଆପଣଙ୍କର ହାରଭେଷ୍ଟ, ଓଡ଼ିଶା ମାଟି ପାଇଁ ମୁଁ କହୁଛି, କେଉଁଝରରେ ତ ଆରମ୍ଭ ହେଇନି, ତ ଓଡ଼ିଶା ମାଟି ପାଇଁ ବିଭିନ୍ନ ଜାଗାରେ ଯୋଉଠି କରୁଛନ୍ତି, ଆମର ସେଇ ଖରା ଦିନ ସରି ଆସିଲା ବେଳଠୁ ବର୍ଷା ସରିବା ପର୍ଯ୍ୟନ୍ତ, ମାନେ ମନସୁନ ଷ୍ଟାର୍ଟିଂରୁ ଆପଣ ମନସୁନ ଏଣ୍ଡିଂ ପର୍ଯ୍ୟନ୍ତ ଭାବନ୍ତୁ, ସେ ସମୟରେ ଫୁଲ ଆସେ। ଅଗଷ୍ଟ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଆପଣଙ୍କର ଫଳ ଆସେ, ମାନେ ଜିନିଷ ହେଉଛି ଫୁଲ ଧରିବାର ମାସେ ପରେ ଆପଣ ଫଳ ଆସେ, ଫଳ ଆସିବାର ମାସେ ପରେ ଆର ମେଚ୍ୟୁରିଟି ଷ୍ଟେଜ୍ ଯୋଉଟା ଅମଳ କ୍ଷମ କୁହନ୍ତି। ତ ଯେମିତି କହିଲି ପାଣି ଆଉ ସାର ଦରକାର ଥିଲେ ଗଛ କହିବ, ସେମିତି ଫଳ ମଧ୍ୟ କେତେବେଳେ ମତେ ତୋଳେ ସେ ଜିନିଷ ବି ଫଳ କହିବ। ଫଳ ଆପଣଙ୍କର ପ୍ରଥମେ ଯେତେବେଳେ ଆସିଥିବ ସେ ଶାଗୁଆ ରଙ୍ଗର ଆସିଥିବ, ଯେତେବେଳେ ସେ ପାକଳ ହେଇ ଆସିବ ତାର ରଙ୍ଗ ବହୁତ ସୁନ୍ଦର ଭାବରେ ପିଙ୍କିଶ ଲାଲ ରଙ୍ଗ ହେଇଯିବ। ଯେତେବେଳେ ସେ ଲାଲ ରଙ୍ଗ ଫଳ ଆସିଲା ଆପଣ ଜାଣିବେ କି ଏଇଟା ଅମଳକ୍ଷମ ହେଇଗଲା। 7 ଦିନ ଭିତରେ ଆପଣଙ୍କର ଯୋଉ ଜାଗାକୁ ଆପଣ ଟ୍ରାନ୍ସପୋର୍ଟ କରିବେ ସେଇ ହିସାବରେ ଆପଣ 7 ଦିନ ଭିତରେ, ଯଦି ପାଖ ଜାଗାରେ ଲୋକାଲି ଆପଣଙ୍କର ଖାଇବାର ଅଛି ତାହେଲେ ଆପଣ 6-7 ଦିନରେ ତୋଳିପାରିବେ। ପିଙ୍କ ହେବାର 2-3 ଦିନ ଭିତରେ, ଯଦି ଦୂର ଜାଗାକୁ ପଠେଇବାର ଅଛି ଆପଣ ଟିକେ ଆଗୁଆ ଅମଳ କରିବେ, ଏଭଳି ଆପଣ ଅମଳ କରିପାରିବେ। ଗୋଟେ ମାସ ଭିତରେ ଆପଣ 3-4 ଥର ଏକା ସାଙ୍ଗରେ ତ ସବୁ ଜିନିଷ ହବନି, ଏଟାକୁ ଆପଣଙ୍କର ରେଗୁଲାର ହାରଭେଷ୍ଟ ହବ, ଆଉ ଯୋଉଟା ଗୋଟେ ଭଲ ଜିନିଷ, କାରଣ ଆପଣ ଯଦି ଗୋଟେ ଥରରେ ହାରଭେଷ୍ଟ କରିବେ ଆପଣଙ୍କର ସବୁବେଳେ ବିକ୍ରୟ ବଟାର ଅସୁବିଧା ହେଇଥାଏ। ତ ଯଦି ଗୋଟେ ଫ୍ରିକ୍ୱେଣ୍ଟଲି ବାରମ୍ବାର ବାରମ୍ବାର ଆପଣ ହାରଭେଷ୍ଟ କରିବେ ତାହେଲେ ଆପଣ ବିକ୍ରି ବଟା ବି ସୁବିଧା ରହିଥାଏ। ତ ପ୍ରତି ମାସରେ 3-4 ଥର ମାନେ ସପ୍ତାହରେ ଥରେ ଲେଖେ ଆପଣ ହାରଭେଷ୍ଟ କରିପାରିବେ, ଆଉ 3-4 ମାସ ପର୍ଯ୍ୟନ୍ତ କରିପାରିବେ।
0: ତେବେ ଗୋଟିଏ ଡ୍ରାଗନ ଫ୍ରୁଟ ଗଛ ବର୍ଷରେ କେତେ ଥର ଏମିତି ଫୁଲ ଫଳ ଧରିଥାଏ?
1: ଥରେ, କିନ୍ତୁ ଗୋଟେ ଗଛ ଯୋଉଟା କହିଲି ଗୋଟେ ପୋଲ ଆପଣଙ୍କର ରହିଲା 4ଟା ଗଛ ନେଇକିରି, ସେଇଥିରୁ ଆପଣଙ୍କର ପାଖାପାଖି 30-35 ଗୋଟେ ପୋଲ ପିଛା 30-35 କେଜି ଆପଣ ପାଇଯାଇପାରିବେ। ଗୋଟେ ଗୋଟେ ଫଳର ଓଜନ ପାଖାପାଖି 300-800 ଗ୍ରାମ ପର୍ଯ୍ୟନ୍ତ ହେଇଥାଏ, ଯୋଉଟା ବଡ଼ ଫଳ। ବାହାର ମାର୍କେଟରେ ଆର ଓଜନ ଅନୁସାରେ ମଧ୍ୟ ପ୍ରାଇସ୍ ଅଧିକା ଥାଏ, ମାନେ ବଡ଼ ଫଳ ହେଲା ଟିକେ ଅଧିକା ପ୍ରାଇସ୍ ଯାଏ। ଗୋଟେ ଗଛରୁ ଆପଣ ଦେଖନ୍ତୁ 4ଟା ଗଛ ଲଗେଇଲେ ଗୋଟେ ପୋଲରୁ ଆପଣ 30-35 ପାଇଲେ, ଆଉ କିଲୋ ପିଛା ଗେଟ୍ ପ୍ରାଇସ୍ ମାନେ ମୁଁ କହୁଛି ଯୋଉଟା ଫାର୍ମର ମାନଙ୍କ ପାଖରେ, ବାହାରେ ତ 250-300 ଟଙ୍କା କିଲୋ ବିକ୍ରି ହେଉଛି ଯୋଉଟା ମାନେ ଆମେ ମାର୍କେଟରୁ କିଣିକି ଆଣିବା, ଗେଟ୍ ପ୍ରାଇସ୍ ଯୋଉଟା ମାନେ ଫାର୍ମର ଚାଷୀଙ୍କ ଫିଲ୍ଡରୁ 80-120 ଟଙ୍କା କିଲୋ ପିଛା, 30-35 କିଲୋ ଆପଣ ପାଉଛନ୍ତି ଗୋଟେ ପୋଲ ପିଛା। ଆପଣ ଗୋଟେ ମନ୍ଦାରୁ କେତେ ଟଙ୍କା ଆପଣ ପ୍ରଫିଟ୍ କରିପାରୁଛନ୍ତି, ଆଉ ବର୍ଷେ ଭିତରେ ଲଗେଇବାର 12-15 ମାସ ଭିତରେ ଆପଣଙ୍କର ସେ ଫଳ ଦେବ। ଏଇଟା ନୁହେଁ କି ଅନ୍ୟ ଫଳ ଗଛ ଭଳିଆ ଲଗେଇଦେଲେ 3-4 ବର୍ଷ 5 ବର୍ଷ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ, ନା ଯେହେତୁ ଆପଣ ଇନଭେଷ୍ଟ ଅଧିକା କରିଛନ୍ତି, ସିଏ ବି ବୁଝୁଛି କି ଚାଷୀ ଭାଇ ବହୁତ ଅଧିକା ପଇସା ମୋ ପିଛା ଇନଭେଷ୍ଟ କରିଛନ୍ତି, ମୁଁ ଜଲ୍ଦି ଫଳ ଦେବି, ଆଉ ସେ ବହୁତ ଜଲ୍ଦି ବି ଫଳ ଦିଏ। 12-15 ମାସ ଭିତରେ ଆପଣଙ୍କୁ ଆପଣଙ୍କର ରିଟର୍ନ ମିଳିବା ଆରମ୍ଭ ହେଇଯିବ।
0: ତେବେ ଡ୍ରାଗନ ଫ୍ରୁଟ ଗଛ ଥରେ ରୋପଣ କରିଦେଲେ ସେ ଅନ୍ତତଃ କେତେ ବର୍ଷ ଧରିକି ଆମକୁ ଏମିତି ଫଳ ଦେଇ ଚାଲିବ?
1: ରୋପଣ କରିବା ପରେ 8-10 ବର୍ଷ ଆପଣ ରଖିପାରିବେ, ବୁଢା ହେଇଗଲେ ପୁଣି ଆପଣ ତାକୁ ଚେଞ୍ଜ କରିକି, ଯେମିତି ଆମେ କରୁଛେ ରିଜୁଭେନାଇଜେସନ କରୁଛେ, ଏଇ କଟିଙ୍ଗ ଗୁଡାକୁ ରଖିକି ଆପଣ ପୁଣି ଆଉ ଥରେ ରୋଟେସନ କରିପାରିବେ। ଆଉ ଥରେ ଆପଣଙ୍କର ଆରମ୍ଭ କଲା ପରେ ଆପଣ ଆଉ ବାହାରୁ କୌଣସି ଜାଗାରୁ ଡିପେଣ୍ଡେଣ୍ଟ ହେବେନି କି ଆଣିବା ପାଇଁ, ଆପଣଙ୍କ ନିଜ ଗଛରୁ ଆପଣ ନିଜେ କଟିଙ୍ଗ କରିବେ, ନିଜେ ରଖିବେ, ଆଉ ନିଜେ ଚାରା ପ୍ରସ୍ତୁତି କରିକି ଆଉ ଚାଷୀ ଭାଇମାନଙ୍କୁ ମୁଁ କହି ରଖେ କି ବିଭିନ୍ନ ପ୍ରକାରର ଡ୍ରାଗନ ଫ୍ରୁଟ ଅଛି, ଯେମିତି ଆପଣ କାଟିଦେଲା ପରେ ଭିତର ଧଳା, ଆଉ ଗୋଟେ ଭିତରର ନାଲି ଆଉ ପିଙ୍କ କଲରର ବି ଅଛି, ଆଉ ଗୋଟେ ହଳଦିଆ ରଙ୍ଗର ଅଛି। ନାଲି ରଙ୍ଗର ଡିମାଣ୍ଡ ବହୁତ ଅଧିକା ବର୍ତ୍ତମାନ ପରିସ୍ଥିତିରେ ଧଳା ଅପେକ୍ଷା ମଧ୍ୟ। ଆଉ କିଛିଟା ଜିନିଷ ହେଉଛି କି ଡ୍ରାଗନ ଫ୍ରୁଟ ବେଳେବେଳେ ଗୋଟେ ସେଲ୍ଫ କମ୍ପାଟିବୁଲ ଆଉ ସେଲ୍ଫ ଇନକମ୍ପାଟିବୁଲ ଦୁଇଟା ଜିନିଷ ଥାଏ, କିଛିଟା ଭେରାଇଟି ଅଛି ଯୋଉଟାକି ଗୋଟେ ଭେରାଇଟି

0: ପାରନ୍ତି କି ଏଇଟା କୋଉ ଭେରାଇଟି, ତେଣୁକରି ଆମେ ଜାଣିପାରିବାନି କି ଏଇଟା ସ୍ୱୟଂ ଫର୍ଟିଲାଇଜ୍ ହବ କି ନ ହବ। ତେଣୁକରି ଆପଣ ଦୁଇ ତିନିଟା ଭେରାଇଟି ସବୁବେଳେ ମେଣ୍ଟେନ୍ କରିବେ, ଯୋଉଟାକି ଆପଣମାନଙ୍କୁ ସୁବିଧା ଦେବ।
1: ଯୋଉ ଚାଷୀ ଭାଇମାନେ ନୂଆ କରିକି ଡ୍ରାଗନ୍ ଫ୍ରୁଟ୍ ଚାଷ କରିବା ପାଇଁ ଇଚ୍ଛା କରୁଛନ୍ତି, ଡ୍ରାଗନ୍ ଫ୍ରୁଟ୍ର କାଣ୍ଡ କୋଉଠୁ ତାଙ୍କୁ ମିଳିପାରିବ ସେ ସମ୍ପର୍କରେ ଟିକେ ସୂଚନା ଦେଇଥାନ୍ତୁ।
0: ଯୋଉମାନେ ଦେଖିବା ପାଇଁ ପ୍ରଥମେ ଚାହୁଁଛନ୍ତି, ଆମର ଜୁଡ଼ିଆ ଫାର୍ମରେ କୃଷି ବିଜ୍ଞାନ କେନ୍ଦ୍ର ହେଲା କିମ୍ବା କୃଷି ଗବେଷଣା କେନ୍ଦ୍ରରେ, ଉଭୟ ସ୍ଥାନରେ ଆମର ଡ୍ରାଗନ୍ ଫ୍ରୁଟ୍ ଲାଗିଛି, ଆପଣ ଆସିକି ଦେଖିପାରିବେ। ସେଠି ଟ୍ରେନିଂ ବି ଦିଆଯାଉଛି ଆପଣମାନଙ୍କର, ସେଠି ଚାରା ଉତ୍ପନ୍ନ କେମିତି କରାହଉଛି ବି ଦେଖାହଉଛି। କିଛି ଯଦି ପ୍ରଥମେ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ଆପଣ, ସେଠୁ ଚାରା ବି କିଛି ଅଛି, ଆପଣ କିଣିକି ନେଇପାରିବେ, ଚାରା ଲଗେଇକି ପ୍ରଥମେ ଆରମ୍ଭ କରିପାରିବେ, ତାପରେ ଆପଣ ନିଜେ କରିପାରିବେ। ଯଦି ଏକା ସାଙ୍ଗରେ ଆପଣ ଅଧିକା କରିବା ପାଇଁ ଚାହୁଁଛନ୍ତି, ତେବେ ଭୁବନେଶ୍ୱରରେ ଆମର ଗୋଟେ ଚେସ୍ ଅଛି ସଂସ୍ଥା, ଯୋଉଟାକି ଆମର ଉଦ୍ୟାନ ବିଜ୍ଞାନର ଆଇସିଆର୍ ସଂସ୍ଥା, ଚେସ୍ ଅଛି ଆଗ୍ନିଆରେ, ସେଇଠୁ ଆପଣ ମଧ୍ୟ ଆଣିପାରିବେ, ସେଇଠୁ ଆପଣଙ୍କୁ ମିଳିଯାଇପାରିବ, ଅଲଗା ଅଲଗା ଭେରାଇଟିର ବି ମିଳିଯାଇପାରିବ। କମର୍ସିଆଲି ଯଦି ପ୍ରାଇଭେଟ୍ ସେକ୍ଟରରେ ଆଣିବା ପାଇଁ ଚାହୁଁଛନ୍ତି, ସେଇଟା ବିଭିନ୍ନ ସ୍ଥାନ ଅଛି, ଆପଣ ସେଇଟା କଣ୍ଟାକ୍ଟ କରିକି ଆଣିପାରିବେ, କିନ୍ତୁ ମୁଁ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଜାଗା ଦୁଇଟା କଥା କହିଲି। ପ୍ରଥମେ ଜୁଡ଼ିଆ ଫାର୍ମ ଆସନ୍ତୁ, ଦେଖନ୍ତୁ ଡ୍ରାଗନ୍ ଫ୍ରୁଟ୍ କେଉଁଭଳିଆ ଚାଷ ହେଇଛି। ମୁଁ ତ ଆନୁଷଙ୍ଗିକ କଥା କହିଲି, କିନ୍ତୁ ପ୍ରାକ୍ଟିକାଲି ଆପଣ ଆସିକି ଦେଖନ୍ତୁ ଗଛଟା କ'ଣ କେଉଁଭଳିଆ କରାଯାଇଛି, କେଉଁଭଳିଆ ଫଳୁଛି। ମେ ମାସରୁ ସେପ୍ଟେମ୍ବର ମାସ ଭିତରେ ଆପଣ ଆସିଲେ ଫୁଲ ଆଉ ଫଳନ୍ତି ଅବସ୍ଥାରେ ଗଛକୁ ଦେଖିପାରିବେ। ଆପଣମାନଙ୍କୁ ସମସ୍ତଙ୍କୁ ଜୁଡ଼ିଆ ଫାର୍ମକୁ ମୁଁ ସ୍ୱାଗତ ଜଣାଉଛି, ଆପଣ ଆସନ୍ତୁ ଦେଖନ୍ତୁ ଏବଂ ଏଇ ନୂଆ ଫଳକୁ ଚାଷ କରିବା ଆରମ୍ଭ କରନ୍ତୁ, ଯଦ୍ୱାରା କି ଆମର ଏଇ କାର୍ଯ୍ୟକ୍ରମ ସଫଲ୍ୟ ହେବ। ଧନ୍ୟବାଦ।
2: ଏ ମାଧିଆ ଭାଇ, ମହାଶୟା ଯେମିତି ଯାହା କହିଗଲେ, କଣ ନୂଆ କିସମର ଫଳ ସେ, କଣ ଡ୍ରାଗନ ଫ୍ରୁଟ୍
1: ଦେଖିବା ପାଇଁ ଯେମିତି ସୁନ୍ଦର, ଦାମ ବି ସେମିତି ଉଚ୍ଚା।
2: ହଁ ହଁ ହଁ,
1: କିନ୍ତୁ ବର୍ତ୍ତମାନ ସମୟରେ ଯେହେତୁ ଆମର ବାବୁ ଭାଇଙ୍କ ପାଖରେ ପଇସା ଦୁଇଟା ଭଲ ଅଛି, ଆଉ ନୂଆ ଚିଜ ଖାଇବା ପାଇଁ ସମସ୍ତେ ଟିକେ ହୁଙ୍କୁ ହୁଙ୍କୁ ହଉଛନ୍ତି। ତା ସହିତ ମହାଶୟା ଯେମିତି କହିଗଲେ, ଏଇ ଫଳ ଆମ ଅଞ୍ଚଳର ପାଣିପାଗରେ ମଧ୍ୟ ଭଲ ହେଇପାରୁଛି, ଆଶା କରିବା ଯୋଉ ଚାଷୀ ଭାଇଙ୍କ ହାତରେ ମାଟି ପାଣି ପବନ ସବୁ ସୁବିଧା ଅଛି, ସେମାନେ ଆଉ ବିଳମ୍ବ କରନ୍ତୁ ନାହିଁ, ଏଇ ନୂଆ ଫଳ ଡ୍ରାଗନ୍ ଫ୍ରୁଟ୍ ଚାଷ କରିକି ନିଜ କ୍ଷେତକୁ ଉଠିଆ କରନ୍ତୁ। ଆଉ ମହାଶୟା ଯେମିତି କହିଗଲେ, ଏ ଫଳ ଚାଷ କଲେ ଲାଭ ହିଁ ଲାଭ।
2: ହେଲେ ମାଧିଆ ଭାଇ, ସକାଳୁ ଯେମିତି ଢୋଢ଼ା ଟିକେ ହଉଥିଲା ବୋଲି କହୁଥିଲ ଆରମ୍ଭରୁ, ସନ୍ଧ୍ୟା ବେଳ କଥା କାଇଁ କଣ କହିପାରିବ, ସନ୍ଧ୍ୟା ହେଲେ ବି ବର୍ଷାର ମାନେ ଘଡ଼ଘଡ଼ି ସମ୍ଭାବ ରହୁଛି
1: ରହୁଛି, ଆଉ ସେଥିପାଇଁ ବିଳମ୍ବ କରିବାନି, ସମୟ ମଧ୍ୟ ଇସାରା ଦେଲାଣି,
2: ଆଜିର ବୈଠକ ଏଠି ମିଳିବା। ଆଉ
1: ହେଲା ହେଲା,
2: ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।

କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ପାରମ୍ପରିକ ଗୀତ କ୍ରମରେ ପ୍ରଚାର କରୁଛୁ ପଲ୍ଲୀ ଗୀତ। ପ୍ରଥମେ ଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, କଣ୍ଠରେ ତାଙ୍କର ପାରମ୍ପରିକ ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ କଣ୍ଠରେ ତାଙ୍କର ରଘୁନାଥ ପୃଷ୍ଟିଙ୍କ ରଚନା।

ପାରମ୍ପରିକ ଗୀତ କ୍ରମରେ ନିବେଦନ କଲୁ ପଲ୍ଲୀ ଗୀତ। ଶିଳ୍ପୀ ଥିଲେ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ରଘୁନାଥ ପାଣିଗ୍ରାହୀ। ଗୀତ ରଚନା କରିଥିଲେ ରଘୁନାଥ ପୃଷ୍ଟି ଏବଂ ଗୀତଟି ଥିଲା ପାରମ୍ପରିକ ରଚନାରୁ। ଆକାଶବାଣୀ କେନ୍ଦୁଝର ଏଥର କାର୍ଯ୍ୟକ୍ରମର ପ୍ରସ୍ତୁତିରେ ଆଲୋଚନା ପ୍ରଯୋଜନା ଅନିତା ତିରିକି ଏବଂ ଉପସ୍ଥାପନାରେ ଦେବାଶିଷ ମିଶ୍ରା।

ରହିଛି ଆମ ଆକାଶବାଣୀ। ଟେଲିଭିଜନ ଓ ମୋବାଇଲ ଫୋନର ପ୍ରଚାର ପ୍ରସାର ପୂର୍ବରୁ ଆକାଶବାଣୀ ହିଁ ଥିଲା ମନୋରଞ୍ଜନର ମୁଖ୍ୟ ମାଧ୍ୟମ। 1957ରୁ ଆରମ୍ଭ ହୋଇଥିବା ବିବିଧ ଭାରତୀ ପ୍ରସାରଣ ବେତାର ମନୋରଞ୍ଜନରେ ବିପ୍ଳବ ଆଣିଛି। ବିନାକା ଗୀତମାଲା, ହାୱାମହଲ, ଜୟମାଲା ଓ ସଙ୍ଗୀତ ସରିତା ପରି କାର୍ଯ୍ୟକ୍ରମ ଅସାଧାରଣ ଲୋକପ୍ରିୟତା ଲାଭ କରାଇଛି ଆକାଶବାଣୀକୁ। ପରେ ପରେ 1997ରେ ପ୍ରସାର ଭାରତୀ ଗଠିତ ହୋଇ ଆକାଶବାଣୀକୁ ନୂଆ ଗତି ଦେଇଛି। ଆକାଶବାଣୀର ସବୁଠାରୁ ବଡ଼ ଶକ୍ତି ହେଉଛି ତାର ବିଶ୍ୱସନୀୟ ସମ୍ବାଦ ପ୍ରସାରଣ। ଏଆଇଆର୍ ବା ଆକାଶବାଣୀର ନ୍ୟୁଜ୍ ସର୍ଭିସେସ୍ ଡିଭିଜନ୍ ଆଜି ବିଶ୍ୱର ସବୁଠୁ ବଡ଼ ରେଡିଓ ସମ୍ବାଦ ସଂଗଠନମାନଙ୍କ ମଧ୍ୟରେ ଗଣନୀୟ। ଦେଶର ଜାତୀୟ ଉତ୍ସବ, ଯୁଦ୍ଧ ସମ୍ବାଦ, ନିର୍ବାଚନ ଫଳାଫଳ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ମନ୍ତ୍ରୀମଣ୍ଡଳର କାର୍ଯ୍ୟ ସମ୍ପ୍ରସାରଣ, ସଂସଦୀୟ ଆଲୋଚନା ଓ ପ୍ରାକୃତିକ ବିପର୍ଯ୍ୟୟ ମହାମାରୀ ସମୟରେ ଆକାଶବାଣୀ ଜନଗଣ ମନର ସବୁଠୁ ବିଶ୍ୱସନୀୟ ସୂତ୍ର ଭାବେ ରହିଆସିଛି। ଦୀର୍ଘ 9 ଦଶନ୍ଧିର ଏହି ଯାତ୍ରାରେ ଆକାଶବାଣୀ ସାମ୍ନା କରିଛି ଅନେକ ପ୍ରଯୁକ୍ତିଗତ ପରିବର୍ତ୍ତନକୁ। ପ୍ରଥମେ ମିଡିୟମ୍ ୱେବ୍ ଓ ସର୍ଟ ୱେବ୍ ପ୍ରସାରଣ ମାଧ୍ୟମରେ କାର୍ଯ୍ୟକ୍ଷମ ଥିବା ବେତାର କେନ୍ଦ୍ରଗୁଡ଼ିକ ଆଜି ଏଫ୍ଏମ୍ ମାଧ୍ୟମର ପ୍ରସାରଣକୁ ରୂପାନ୍ତରିତ ହୋଇଛି। ଏଫ୍ଏମ୍ ଡିଜିଟାଲ୍ ପ୍ରସାରଣ ଶବ୍ଦର ଗୁଣବତ୍ତା ଓ ନୂତନ ପିଢ଼ିର ଆକର୍ଷଣକୁ ବୃଦ୍ଧି କରିଛି। ଏଫ୍ଏମ୍ ରେନ୍ବୋ, ଏଫ୍ଏମ୍ ଗୋଲ୍ଡ ସହିତ ଆଞ୍ଚଳିକ ଓ ସ୍ଥାନୀୟ ଆକାଶବାଣୀ କେନ୍ଦ୍ରଗୁଡ଼ିକର ଉନ୍ନତ ସେବା ପ୍ରଣାଳୀ ସଙ୍ଗୀତ, ସମ୍ବାଦ ଓ ମନୋରଞ୍ଜନ ପରିବେଷଣର ଦୁନିଆକୁ ନୂଆ ରୂପ ଦେଇଅଛି। ଡିଜିଟାଲ୍ ଯୁଗର କ୍ରାନ୍ତିରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍, ଅନ୍ଲାଇନ୍ ଷ୍ଟ୍ରିମିଂ ଓ ଡିଜିଟାଲ୍ ଆର୍କାଇଭ୍ ମାଧ୍ୟମରେ ଆଜି ଆକାଶବାଣୀ ବିଶ୍ୱବ୍ୟାପୀ ଶ୍ରୋତାଙ୍କ ପାଖକୁ ଅତି ସହଜ ସୁଲଭ ମାଧ୍ୟମରେ ପହଞ୍ଚି ପାରିଛି। ସ୍ୱାଧୀନତାର ଅମୃତ ମହୋତ୍ସବ, ଜନ୍ମ ଶତାବ୍ଦୀରେ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି, ବନ୍ଦେ ମାତରମ୍ର 150 ବର୍ଷ ପାଳନ ପରି ବିବିଧ କାର୍ଯ୍ୟକ୍ରମ ଆମକୁ ଐତିହ୍ୟ, ସମାଜ ଓ ରାଷ୍ଟ୍ର ଉପରେ ଗର୍ବବୋଧ କରାଉଛି। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଭଳି ଚର୍ଚ୍ଚିତ ଏବଂ ଆଲୋଚନାମୂଳକ ପ୍ରସ୍ତୁତି ଦ୍ୱାରା ସମସ୍ତ ଶ୍ରୋତାଙ୍କ ସହ ଏକ ସଜୀବ ସଂଯୋଗ ଘଟାଇଛି ଆକାଶବାଣୀ। 90 ବର୍ଷର ଆକାଶବାଣୀ ଏବଂ ଏହାର ସ୍ୱତନ୍ତ୍ର ଲୋକପ୍ରିୟ କାର୍ଯ୍ୟକ୍ରମ ସବୁ ଲୋକ ମଧ୍ୟରେ ଦେଶଭକ୍ତି, ସମାଜସେବା ଏବଂ ସାଂସ୍କୃତିକ ମୂଲ୍ୟର ସଚେତନତା ସୃଷ୍ଟି କରିଛି, ଯାହା ଆକାଶବାଣୀକୁ ଏକ ଜୀବନ୍ତ ସଂସ୍କୃତି ଓ ଐତିହ୍ୟର ମଞ୍ଚରେ ରୂପାନ୍ତରଣ କରିଛି। ଆଜିର ଡିଜିଟାଲ୍ ଯୁଗରେ ଆକାଶବାଣୀ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକ ମଧ୍ୟରେ ଯୁବ ଓ ନୂତନ ପିଢ଼ିର ହ୍ରାସପ୍ରାପ୍ତ ଆଗ୍ରହ, ବେସରକାରୀ ଏଫ୍ଏମ୍ ଚ୍ୟାନେଲର ପ୍ରତିସ୍ପର୍ଦ୍ଧା, ଅର୍ଥାନୁଦାନ ବା ବଜେଟ୍ର ଅଭାବ, ଡିଜିଟାଲ୍ ନବୀକରଣର ଆବଶ୍ୟକତା, ସମ୍ପାଦକୀୟ ସ୍ୱାଧୀନତା ଆଦି ଅନ୍ତର୍ଭୁକ୍ତ। ଭବିଷ୍ୟତରେ ଆକାଶବାଣୀର ଶକ୍ତି ଶିକ୍ଷାମୂଳକ ପଡ଼କାଷ୍ଟ, ଡିଜିଟାଲ୍ ସାଂସ୍କୃତିକ ଆର୍କାଇଭ୍, ଦୁର୍ଯୋଗ ସଂଯୋଗ ବ୍ୟବସ୍ଥା, ଆଞ୍ଚଳିକ ଭାଷା ଓ ବୋଲିର ପ୍ରଚାର ଏବଂ ଏଆଇ ବା କୃତ୍ରିମ ବୁଦ୍ଧିମତା ଭିତ୍ତିକ ପ୍ରସାରଣ ପ୍ରଯୁକ୍ତି ମାଧ୍ୟମରେ ଆହୁରି ସୁଦୃଢ଼ ହୋଇପାରିବ ବୋଲି ଆଶା ରହିଛି। ଆକାଶବାଣୀ ଆମ ଜୀବନର ଏକ ଅପରିହାର୍ଯ୍ୟ ସୂଚନା ମାଧ୍ୟମ ଭାବରେ ବିପଦ ସମୟରେ ସଚେତନତା ଓ ସହାୟତା ପ୍ରଦାନରେ ମୁଖ୍ୟ ଭୂମିକା ନିର୍ବାହ କରିଛି। ବାତ୍ୟା, ବନ୍ୟା, ଦୁର୍ବିପାକ ସମୟରେ ଲୋକଙ୍କୁ ସତର୍କ କରିବା, ଆପତ୍କାଳୀନ ସୂଚନା ପ୍ରଦାନ କରିବା, ଶୁଭାକାଂକ୍ଷୀ ଯୋଜନା ଓ ସୁରକ୍ଷା ପ୍ରୋଟୋକଲ୍ ସମ୍ପର୍କରେ ଅବଗତ କରାଇବାରେ ଆକାଶବାଣୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆକାଶବାଣୀ କେବଳ ଏକ ସୂଚନାର ମାଧ୍ୟମ ନୁହେଁ, ବରଂ ଜନଜୀବନର ଅତୁଟ ଅଂଶ ପାଲଟି ଯାଇଛି। ସେ ପୁରୁଣା ଗାଥା ଓ ଆଧୁନିକ ଘଟଣା, ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ ମନୋରଞ୍ଜନ ସବୁକୁ ଏକ ସଜୀବ ମଞ୍ଚ ପ୍ରଦାନ କରିଛି ଓ କରୁଥିବ ମଧ୍ୟ। ଆକାଶବାଣୀର ଏହି 90 ବର୍ଷର ଯାତ୍ରା ଆଧୁନିକ ଭାରତର ଇତିହାସ ସହ ଓତପ୍ରୋତ ଭାବେ ଜଡ଼ିତ। ଔପନିବେଶିକ ବିଧି ଆରମ୍ଭରୁ ଡିଜିଟାଲ୍ ରୂପାନ୍ତର ପର୍ଯ୍ୟନ୍ତ ଏହା ଆମ ଭାରତର ନିରନ୍ତର ସେବାରେ ରହି ସଫଳତା, ସଂଘର୍ଷ, ସ୍ୱପ୍ନ ଓ ପରିବର୍ତ୍ତନର ସାକ୍ଷୀ ହୋଇ ରହିଛି। ଆକାଶବାଣୀ ଯୁଦ୍ଧ ଓ ସଙ୍କଟ ସମୟରେ ଲୋକଙ୍କୁ ସୂଚନା ଦେଇଛି, ଦୁର୍ଗମ ଗ୍ରାମୀଣ ସମାଜକୁ ଶିକ୍ଷିତ କରିଛି, ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତିର ସୁରକ୍ଷା କରିଛି, ଭାଷାଗତ ବିବିଧତାକୁ ସମ୍ମାନ ଦେଇ ସମସ୍ତ ଭାରତୀୟ ଭାଷା ଓ ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣର ସୁବନ୍ଦୋବସ୍ତ କରିଛି ଏବଂ ଜାତୀୟ ଏକତା ଓ ସଂହତିକୁ

0: ସୁଦୃଢ଼ କରିଛି ଆକାଶବାଣୀ। ଆମ ଆକାଶବାଣୀ କେବଳ ଏକ ପ୍ରସାରଣ ସଂସ୍ଥା ନୁହେଁ, ବରଂ ଏହା ଆମ ଦେଶ ଭାରତର ସାମୂହିକ ସ୍ମୃତି ଓ ଗୌରବୋଜ୍ଜଳ ଇତିହାସର ଏକ ଅମୂଲ୍ୟ ଅଂଶ ପାଲଟି ଯାଇଛି। ଆଜି ସମୟର ବିବର୍ତ୍ତନ ସହିତ ଯନ୍ତ୍ରାଂଶର ରୂପାନ୍ତରଣ ଘଟିଛି, ମାତ୍ର ଆକାଶବାଣୀର କାୟାକଳ୍ପରେ ବ୍ରହ୍ମ ଅପରିବର୍ତ୍ତିତ ହୋଇ ରହିଛି ଓ ରହିଥିବ ମଧ୍ୟ। ସୂଚନାର ବିସ୍ଫୋରଣ ଓ ଭ୍ରାନ୍ତ ସୂଚନାର ମାୟାମଣ୍ଡିତ ଯୁଗରେ ଆକାଶବାଣୀର ସେହି ମୂଳ ମୂଲ୍ୟବୋଧ, ବିଶ୍ୱସନୀୟତା, ସମାବେଶୀକରଣ, ଜନସେବା ଓ ସାଂସ୍କୃତିକ ଦାୟିତ୍ୱ ଆହୁରି ଅଧିକ ପ୍ରାସଙ୍ଗିକ ହୋଇଉଠିଛି। 90 ବର୍ଷର ସୁଦୀର୍ଘ ଯାତ୍ରାରୁ ଶତାବ୍ଦୀ ଆଡ଼କୁ ଅଗ୍ରସର ହେଉଥିବା ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟ ମୂଳ ମନ୍ତ୍ରକୁ ସାର୍ଥକ କରିଛି। ବେତାର ତରଙ୍ଗରେ ଭାସି ଆସୁଥିବା ସେହି ମହାକାଶୀୟ ସୁମଧୁର ସ୍ୱରର ମଙ୍ଗଳ ମୂର୍ଚ୍ଛନା ପିଢ଼ି ପରେ ପିଢ଼ି ଜନଜୀବନକୁ ଏମିତି ସଞ୍ଚରି ଯାଉ ଓ ସମାଜ ସଂସ୍କୃତି ପରମ୍ପରାକୁ ଏକତ୍ରିତ କରୁଥାଉ। 90 ବର୍ଷର ଅଭିଜ୍ଞତାକୁ ପାଥେୟ କରି ଶତକର ଶିଖର ଦେଶକୁ ଅତିକ୍ରମ କରିଯାଉ ଆକାଶବାଣୀ, ଆଉ ସମଗ୍ର ଭାରତବର୍ଷ ଗୋଟିଏ କଣ୍ଠରେ କହିଉଠୁ, ଆକାଶବାଣୀ ଆମ ଭାରତର ଅମର ସ୍ୱର, ଆମେ କୋଟି କୋଟି ଭାରତବାସୀ ଆମ ଆକାଶବାଣୀର ସ୍ୱର।
1: ଶୁଣୁଥିଲେ ଆଲୋଚନା ଆକାଶବାଣୀର 90 ବର୍ଷ। ଆଲୋଚକ ଥିଲେ ଅମୂଲ୍ୟ କୁମାର ସାହୁ। ଶ୍ରୋତାବନ୍ଧୁ, ଆମ ଭାଷା ଓଡ଼ିଆ ଭାଷା। ବହୁ ସମୟରେ ଆମେ ଏହି ଓଡ଼ିଆ ଭାଷାକୁ ଲେଖିବା ସମୟରେ ବିଭିନ୍ନ ଭୁଲ ମଧ୍ୟ କରିବସନ୍ତି। ତେବେ ସ୍ୱର ଚିହ୍ନ କେଉଁ ସ୍ଥାନରେ ଯୋଗ କରାଯିବ, ଆଜି ସେ ସମ୍ପର୍କରେ ଏକ ଆଲୋଚନା କରୁଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।
2: ଭାଷାରେ କ'ଣ ହୁଏ ଓ କ'ଣ ହୁଏ ନାହିଁ ତାହା ଯାହାଙ୍କୁ ଜଣା, ସେ କହିବା ଓ ଲେଖିବା ବେଳେ ସାଧାରଣତଃ ଭୁଲ କରନ୍ତି ନାହିଁ। ଏହାର ଅର୍ଥ ହେଲା, ଭାଷାର ନିୟମ ଓ ଧାରା ବିଷୟରେ କିଛି ଜ୍ଞାନ ନଥିବା ଅବୋଧ ଶିଶୁ ଓ ଲୋକମାନେ ହିଁ ଅଧିକ ଭୁଲ କରିଥାନ୍ତି। କିନ୍ତୁ ଏବେ ଏବେ ଦେଖାଯାଉଛି ଯେ ଶିକ୍ଷକ, ଅଧ୍ୟାପକ, ସାମ୍ବାଦିକ ଓ ଲେଖକମାନେ ବି ଭାଷାର ନିୟମାବଳୀ ପାଳନ କରୁନାହାନ୍ତି। ଓଡ଼ିଆ ଭାଷାର ସ୍ୱରବର୍ଣ୍ଣ ଅ ଆ ଇତ୍ୟାଦିରେ କେବେ ବି କୌଣସି ମାତ୍ରା କି ଫଳା ଲାଗେ ନାହିଁ। ଓଡ଼ିଆ ଭାଷାର କୌଣସି ବ୍ୟଞ୍ଜନ ବର୍ଣ୍ଣ ବା ଯୁକ୍ତାକ୍ଷରରେ ଏକାଧିକ ମାତ୍ରା ବା ସ୍ୱରଚିହ୍ନ ଲାଗେ ନାହିଁ। ଏହି ନିୟମକୁ ଆଦୌ ନ ମାନି ଏବେ ଏବେ ଦେଖାଉଛି ଲେଖିବା ବେଳେ କେହି କେହି ଖରେ ଆକାର, ଇକାର ଓ ଉକାର ଏକାଠି ଲଗାଇ ଦେଉଛନ୍ତି। ଆମେ ଏ ପ୍ରକାର ଭୁଲ ଦେଖିବାକୁ ବାଧ୍ୟ ହେଉଛୁ, କାରଣ ଲେଖକ ଓ ସାମ୍ବାଦିକ ବନ୍ଧୁମାନେ ଏପରି ଲେଖି ଛାପି ଦେଉଛନ୍ତି। ଯେଉଁଠି ସ୍ୱରଚିହ୍ନ ଏକାନ୍ତ ଆବଶ୍ୟକ ସେଠି ସ୍ୱରଚିହ୍ନ ରହୁ, କିନ୍ତୁ ଯେଉଁଠି ସ୍ୱରବର୍ଣ୍ଣ ଏକାନ୍ତ ଆବଶ୍ୟକ ସେଠାରେ ସ୍ୱରଚିହ୍ନ ଲଗାଇବାର ଅଭ୍ୟାସ ଥିଲେ ଆମକୁ ଛାଡ଼ିବାକୁ ହେବ। ଦେଖାଇବି ଲେଖିବା ପାଇଁ ଦରେ ଏକାର, ଖରେ ଆକାର, କିନ୍ତୁ ଇ ସ୍ୱରବର୍ଣ୍ଣଟି ଲେଖିବାକୁ ପଡ଼ିବ, ତାପରେ ବରେ ଇକାର ଲେଖିବାକୁ ପଡ଼ିବ। ଖରେ ଆକାର ଇକାର ଏକା ସାଙ୍ଗରେ ଲଗାଇଦେଲେ ତାହା ଦେଖାଇବ ହେବ ନାହିଁ, ତାହା ଏକ ବିକୃତ ଶବ୍ଦ ହେବ। ଓଡ଼ିଆ ଭାଷାର କ୍ରିୟାବାଚକ କୌଣସି ଶବ୍ଦରେ ଦୀର୍ଘଇକାର ଲାଗେ ନାହିଁ, କିନ୍ତୁ ଆମେ ଦେଖୁଛୁ ଜିଇଁବା ଲେଖିବାକୁ ଜରେ ଦୀର୍ଘଇକାର, ବ୍ୟାପିଗଲା ଲେଖିଲା ବେଳେ ପରେ ଦୀର୍ଘଇକାର ଅନେକ ଲେଖକ ସାମ୍ବାଦିକ ଲେଖି ପକାଉଛନ୍ତି। ଓଡ଼ିଆ ଭାଷାରେ ଲେଖାଲେଖି କରୁଥିବା ଲୋକଙ୍କ ମଧ୍ୟରେ ଅହେତୁକ ଦୀର୍ଘଇକାର ପ୍ରୀତି ଥିବା ଯୋଗୁଁ ଅନେକ ଶବ୍ଦରେ ଅନାବଶ୍ୟକ ଭାବରେ ଦୀର୍ଘଇକାର ଦିଶେ ଏବଂ ଭାଷା ଅଶୁଦ୍ଧ ହୋଇଯାଏ। ଏବେ ମୁଁ କେତୋଟି ଶବ୍ଦ ପଢ଼ି ଆପଣଙ୍କୁ ଶୁଣାଉଛି ଯେଉଁଥିରେ ଦୀର୍ଘଇକାର ଲାଗିବାର କୌଣସି ଆବଶ୍ୟକତା ନାହିଁ, ଯଥା ଅମୀୟ, ଆଶିଷ, ଉଦ୍ଗୀରଣ, ତୀର୍ଯ୍ୟକ, ଶିକାର, ରଙ୍ଗୀନ, ଆରତୀ, ସାରଥୀ, ଗରିବ ଭଳି ଶବ୍ଦରେ କେଉଁଠି ବି ଦୀର୍ଘଇକାର ଲାଗିବା କଥା ନୁହେଁ, ତେବେ ବି ଲାଗୁଛି। କେବଳ 2ଟି ବର୍ଣ୍ଣ ଥିବା ଛୋଟ ଶବ୍ଦ ଯଥା ରଶ୍ମି, ଶାଢ଼ୀ, ଦାଢ଼ି, କେଳି, ବେଦି, ବେଶୀ, ପ୍ରିୟ, ହାନି, ବତି ଭଳି ଶବ୍ଦରେ ସୁଦ୍ଧା ଆମକୁ ଅହେତୁକ ଦୀର୍ଘଇକାର ଦେଖିବାକୁ ମିଳୁଛି। ଅଗ୍ରିମ

0: ଖେଳାଳି, କୋଠରୀ, ମୁରାରୀ, ଧନିକ, ଶହୀଦ, କିରାଣୀ, ମୁରବୀ, ପଦବୀ, ସମ୍ମାନିତ, ସ୍ୱାଧିକାର ଭଳି ଶବ୍ଦରେ ବି ଆମକୁ ଦୀର୍ଘଇକାର ଦେଖିବାକୁ ମିଳୁଛି। ଆମକୁ ଏହି ଦୀର୍ଘଇକାର ପ୍ରୀତି ଛାଡ଼ିବାକୁ ହେବ। ରୂପବତୀ, ରଙ୍ଗବତୀକୁ ଅନୁକରଣ କରି ମହାନବତୀ, ବିଜୁଳିବତୀ, ସଞ୍ଜବତୀ ଲେଖିଲେ ଭୁଲ ତ ନିଶ୍ଚୟ ହେବ। ଭାଗ୍ୟବାନ, ବଳବାନର ସ୍ତ୍ରୀବାଚକ ରୂପ ଭାଗ୍ୟବତୀ, ବଳବତୀରେ ଦୀର୍ଘଇକାର ଯୋଗ ସମୀଚୀନ। କିନ୍ତୁ ବର୍ତ୍ତିକା ଶବ୍ଦର ଓଡ଼ିଆ ରୂପାନ୍ତର ବତୀରେ ଦୀର୍ଘଇକାର ଯୋଗ ଅଶୁଦ୍ଧ ବିବେଚିତ ହେବ। ଦୀର୍ଘଇକାରକୁ ନେଇ ଯେଉଁ ବିଭ୍ରାନ୍ତି, ଦୀର୍ଘ ଉକାରକୁ ନେଇ ମଧ୍ୟ ଅନୁରୂପ ବିଭ୍ରାନ୍ତି ଦେଖିବାକୁ ମିଳୁଛି। ଆଦୌ ଆବଶ୍ୟକ ନଥିଲେ ହେଁ ଅନେକ ଲେଖକ ଅଭ୍ୟାସବଶତଃ ପୁଣ୍ୟ, ପ୍ରଭୁ, ରୂପା, ଦୂରବସ୍ଥା, ଆୟୁଷ, ଦୁର୍ଗା, ଚତୁର୍ଭୁଜ, ମୁଦ୍ରା, ମୁଖ୍ୟ, ନିରୁପାୟ, ଭୁବନେଶ୍ୱର ଭଳି ଶବ୍ଦରେ ବି ଦୀର୍ଘଉକାର ଲଗାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଭାଷା କାହାର ପସନ୍ଦ ଆଉ ନାପସନ୍ଦ ଉପରେ ନିର୍ଭର କରିବା ସଭ୍ୟତାର ଲକ୍ଷଣ ନୁହେଁ। ଯେକୌଣସି ସଭ୍ୟତାରେ ଭାଷାର ନିୟମାବଳୀକୁ ଯେଭଳି ଗୁରୁତ୍ୱ ଦିଆଯାଏ, ଆମ ଭାଷାରେ ମଧ୍ୟ ସେଭଳି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆମେ ବିଶୃଙ୍ଖଳ ହୋଇଥିବା ପର୍ଯ୍ୟନ୍ତ ଆମ ନିଜର ଓଡ଼ିଆ ଭାଷା, ଆମର ନିଜର ରାଜ୍ୟ ଓଡ଼ିଶାରେ ସୁଦ୍ଧା ଏକ ଗୁରୁତ୍ୱହୀନ ଭାଷା ହୋଇ ରହିଥିବ, ଏ ଆଶଙ୍କା ଅମୂଳକ ନୁହେଁ।
1: ଶୁଣୁଥିଲେ ଆଲୋଚନା ସ୍ୱର ଚିହ୍ନର ଯୋଗ। ଆଲୋଚକ ଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆଲୋଚନା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ, ଲୋକଗୀତ କ୍ରମରେ କୀର୍ତ୍ତନ ପରିବେଷଣ କରୁଛନ୍ତି ଶିଳ୍ପୀ ବଳରାମ ସେଠୀ ଏବଂ ସାଥୀ।

ଲୋକଗୀତ କ୍ରମରେ ନିବେଦନ କଲୁ କୀର୍ତ୍ତନ ପରିବେଷଣ କଲେ ଗାୟକ ବଳରାମ ସେଠୀ ଏବଂ ସାଥୀ ଆକାଶବାଣୀ କେନ୍ଦୁଝର। ଏଥର ଚିରନ୍ତିନୀ ସୁଗମ ସଙ୍ଗୀତ। ଚିରନ୍ତିନୀର ପ୍ରଥମ ସ୍ତବକ ଭାନୁମତୀ ସାହୁଙ୍କ ସଙ୍ଗୀତ ଏବଂ କମଳ କୁମାର ପଟ୍ଟନାୟକଙ୍କ ରଚନା। ଶିଳ୍ପୀ ପ୍ରଥମେ ତପସ୍ୱିନୀ ରାଉତ। ପ୍ରଥମ ଗୀତ ହେ ପ୍ରିୟତମ ହେ ଅନୁପମ।

ବର୍ଷାର ଭିଜା ଭିଜା ପରିବେଶ, ମନର କୋମଳ ଭାବନା ଓ ପ୍ରେମର ମଧୁର ସ୍ପନ୍ଦନକୁ ନେଇ ପୁଣି ଗୀତଟିଏ। ଏଇ ରିମ୍ ଝିମ୍ ମେଘରେ।

ସଙ୍ଗୀତର ଏହି ସୁଗନ୍ଧିତ ଯାତ୍ରା ଧୀରେ ଧୀରେ ଆସି ପହଞ୍ଚିଛି ତା'ର ଶେଷ ପାଖୁଳରେ। କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ଯୁଗଳକଣ୍ଠରେ, କରୁଣାକର ସେଠୀ ଏବଂ ସତ୍ୟଭାମା ମହାପାତ୍ର। ଏମିତି ମେଘ କେଉଁଠି ଥିଲା।

ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘରେ ରାତି 11:10 ଏଇଠି ଶେଷ କରିବାକୁ ଯାଉଛୁ ଆମର ଏହି ଚଳିତ ଅଧିବେଶନକୁ। କିନ୍ତୁ ତା ପୂର୍ବରୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ